ଆକାଶବାଣୀ ବ୍ରହ୍ମପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ପାଞ୍ଚ ଦିନ 2026 ମସିହା ମେ ମାସ 26 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ 5:59। ଶ୍ରୋତାବନ୍ଧୁଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗା ହଜ୍ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସକାଳ 6:10 ଆରମ୍ଭ କରିବା ଆଜି ସକାଳର ଆମର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଗୀତିକାର କମଳ କୁମାର ପଟ୍ଟନାୟକଙ୍କ ରଚନାରୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବନ୍ଦିତା ରାୟଙ୍କ କଣ୍ଠରେ। ଘନ ତମସାର ସୀମାରେ ଖାଡ଼େଇ ସୂର୍ଯ୍ୟ ହେ ଆସ ଉଇଁ, ଆଲୋକ ଲହରୀ ଖେଳି ଯାଉ ଧୀରେ ଧରଣୀର ଦେହ ଛୁଇଁ, ପ୍ରଭୁ ଧରଣୀର ଦେହ ଛୁଇଁ। କଣ୍ଠଶିଳ୍ପୀ ବନ୍ଦିତା ରାୟଙ୍କ କଣ୍ଠରେ, କମଲ କୁମାର ପଟ୍ଟନାୟକଙ୍କ ରଚନା।

ଶୁଣିଲେ କମଲ କୁମାର ପଟ୍ଟନାୟକଙ୍କ ରଚନା ବନ୍ଦିତା ରାୟଙ୍କ କଣ୍ଠରେ, ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହରୀ ଥୟ ନୋହିବ, ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ। କଣ୍ଠଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ପୁରାତନ ଏହି ରଚନା।

ଝରଣାର ସଫା ଜଳ ନଈ ପାଣି ଗୋଳିଆ ସାଗରରେ ତମ ରଙ୍ଗ ପ୍ରଭୁ ଜଗା କାଳିଆ। ହଳଧର ସୂତାଙ୍କ ଏହି ଭକ୍ତି ରଚନାକୁ କଣ୍ଠ ଦେଇଥିଲେ ଗିରିଜା ପ୍ରସନ୍ନ ମିଶ୍ର। ପରବର୍ତ୍ତୀ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। ଶିଳ୍ପୀଙ୍କ କଣ୍ଠରେ

ଶୈଳଭା ମହାପାତ୍ରଙ୍କ କଣ୍ଠରେ ଏହି ଭକ୍ତିଗୀତ ସୁଶ୍ରୋତା ବନ୍ଧୁ ଏଇଠି ରଖୁଛୁ ଆଜିର ଆମର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଅନୁଚିନ୍ତା ଏବଂ ପରେ ପରେ ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। କିଛି ସମୟ ମଧ୍ୟରେ ଶୁଣିବା ଏହି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମେମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏଇ ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି, ଗୋଟିଏ ପଟରେ ନିଆଁ ଜଳୁଛି, ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହେଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକିଏ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକିଏ ପ୍ରଭୁଙ୍କ ଆଡ଼କୁ ଯାଉ, ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ ଆମ ହୃଦୟର ବେଦୀ, ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନ ଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମାନ, ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର। ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ କହନ୍ତି।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରିଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42 ଇୟର୍ଲି କମ୍ପୋଜିଟ୍ MEH 114 MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। ଏକ ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଧରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ। ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳା ମାଛି ଲାଗିବା

0: ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟା ମିପ୍ରିଡ୍ ନାମକ କୀଟନାଶକ, 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକ୍ରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କେତେ ଜିଲ୍ଲାରେ ଗ୍ରୀଷ୍ମର ଲହରୀ ଜାରି ରହିବ। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅସହ୍ୟ ଗରମ, ଗୁଳୁଗୁଳି ସହିତ ରାତି ସମୟରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି

କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ

0: ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡ଼ିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6 ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12ଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 21ଟି ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆଜିଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରେତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣାନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600ରୁ 2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6ଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର। ମାଇକ୍ରୋନ୍ୟୁଟ୍ରିସନ ସରଞ୍ଜନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳେ।

0: ଦେଖିଥିବା ବେଳେ ପ୍ରତି ଏକ ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋ କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ୍ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ୍ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ୍, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ୍, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନକରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ 1 ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ୍ ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ

ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମୀନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଗୋଦରୀକୁ କେତେ କହିଲେ ସେ ଶୁଣୁଛି, ନିଜ ଗୋଡ଼କୁ କେବେ ବି ଚାହୁଁନି। ବିଧିରେ କୁଞ୍ଚ ବହଳ ଶାଢ଼ୀରେ ତା ଗୋଡ଼ ଦୁଇଟି ସବୁବେଳେ ଲୁଚି ରହୁଛି। ଏବେ ପୁଣି କୁଆଡ଼େ ଗୋଦରୀ ଘର ଭିତରେ ଆଉ ଶାଢ଼ୀ ପିନ୍ଧୁନି, ଦିନ ରାତି ଖାଲି ନାଇଟ୍ ପିନ୍ଧି ଫୁଟାଳି ମାରୁଛି। ବେକଠାରୁ ଆରମ୍ଭ କରି ଭୂଇଁରେ ଘୋଷାଡ଼ି ହେବା ଭଳି ନାଇଟ୍ ନାମକ ସୁଦୀର୍ଘ ଖୋଳକୁ ଗଳେଇ ହୋଇ ପଡ଼ୁଛି। ଏମିତିରେ ସେ ଗୋଡ଼କୁ ଦେଖିପାରିବ ବା କେମିତି? ତେଣୁ ଭଗବାନଙ୍କୁ ବି ଭାବିବାର ଥିଲା ଗୋଦରକୁ

ପ୍ୟାଣ୍ଟକୁ ପିନ୍ଧିବା ଓ ବାହାର କରିବା ଦ୍ୱାରା ଗୋଦରେ ତା ଗୋଡ଼କୁ ମଝି ମଝିରେ ଆପେ ଆପେ ଦେଖିପାରୁଥିବ। ଆଉ ଗୋଦରା ମାନଙ୍କ କଥା, ସେମାନଙ୍କ ପାଇଁ ସେମିତି କିଛି ଅସୁବିଧା ନାହିଁ। ଅଧିକାଂଶ ପୁରୁଷ ତ ପ୍ୟାଣ୍ଟ ପିନ୍ଧନ୍ତି, ହାଫ୍ ପ୍ୟାଣ୍ଟରେ ବି କାମ ଚଳିଯାଉଛି। ଚାଦର କିମ୍ବା ତଉଲିଆ ଭଳି ସଂକ୍ଷିପ୍ତ ପୋଷାକ ହେଲେ ବି କିଛି ଅସୁବିଧା ନାହିଁ। ଆଉ କେତେ ପୁରୁଷ ଅଛନ୍ତି, ସେମାନେ ଆଣ୍ଠୁ ନରୁଚିଆ ଭଳି ପୋଷାକ ପିନ୍ଧି ନିଜକୁ ଗାନ୍ଧୀବାଦୀ ରୂପେ ଉପସ୍ଥାପନ କରିଥାନ୍ତି। ତେଣୁ ପୁରୁଷମାନଙ୍କ ପକ୍ଷେ ନିଜ ନିଜର ବିଲାତି ଆଳୁ ଭୂଷିତ ଅଣଓଲଟା ରମ୍ଭାବୃକ୍ଷ ସଦୃଶ ଗୋଦର ଗୋଡ଼କୁ ଦେଖିବାରେ କିଛି ଅସୁବିଧା ହୁଏନି। ଆଉ କୌପିନଧାରୀ ଗୋଦର ସନ୍ନ୍ୟାସୀମାନଙ୍କ କଥା, ଉନ୍ମୁକ୍ତ ଶରୀର, ସୁଖାସନ ତଥା ନାସା ଆଗରେ ଦୃଷ୍ଟି ରଖି ଧ୍ୟାନସ୍ଥ ହେବା ବେଳେ ଗୋଦର ଗୋଡ଼ଟି ଦୃଷ୍ଟି ପଥରେ ନ ପଡ଼ି କଦାପି ରହିବନି। ଇଦମ୍ ଜନ୍ମ କୃତ ପାପମ୍ ବ୍ୟାଧି ରୂପେଣ ପୀଡ଼ିତମ୍। ମଣିଷକୁ ଅସତ୍ ପଥରୁ ସତ୍ପଥକୁ ଆଣିବା ପାଇଁ ଦଣ୍ଡବିଧାନ ସ୍ୱରୂପ ଭଗବାନ 16 ରୋଗ ଓ 64 ବେଦନା ସୃଷ୍ଟି କରିଛନ୍ତି। ଏସବୁ ରୋଗ ବାସ୍ତବରେ ଆମର ପରମ ଶତ୍ରୁ ଅଟନ୍ତି, କିନ୍ତୁ ଏ ଭିତରୁ କୁଷ୍ଠ, ମଳକଣ୍ଟକ ଓ ଗୋଦର ପରି ନଗଦନ୍ୟ କେତେ ରୋଗ ମାନବ ସମାଜ ପାଇଁ ଆଶୀର୍ବାଦ ହୋଇଥାଏ। ବିଶେଷ କରି ଏହିସବୁ ରୋଗରେ ପୀଡ଼ିତ ହୋଇନଥିବା ବ୍ୟକ୍ତିମାନଙ୍କୁ ହିଁ ଲୋକେ ସମ୍ପୃକ୍ତ ରୋଗର ରୋଗୀ ବୋଲି କହିଥାନ୍ତି। ଧରି ନିଆଯାଉ, ଜଣେ ଖଳ ଲୋକ କୁଷ୍ଠ ରୋଗୀ ନୁହଁ, କିନ୍ତୁ ବେଳେବେଳେ ତାର ଖଳ ଆଚରଣରେ ଉତ୍କ୍ଷିପ୍ତ ହୋଇ ନାରୀମାନେ ତାକୁ ଘାଣ୍ଟି ଦେଶୀ ଭାଷାରେ କୁଷ୍ଠିଆ କହି ଶୋଧିଥାନ୍ତି। ଫଳସ୍ୱରୂପ ଖଳ ବ୍ୟକ୍ତି ଜଣଙ୍କ ଆପେ ଆପେ ଟିକେ ସିଷ୍ଟ ହେବା ପାଇଁ ଚେଷ୍ଟା କରେ। ସେହିପରି ଚିଡ଼ିଚିଡ଼ିଆ ପ୍ରକୃତିର ଲୋକଠାରେ ମଳକଣ୍ଟକ ନଥିଲେ ହେଁ ତାକୁ ଯଦି ମଳକଣ୍ଟିକିଆ ବୋଲି ସମ୍ବୋଧନ କରାଯାଏ, ତେବେ ସେ ଟିକିଏ ଶାନ୍ତ ପ୍ରକୃତିରେ ହେବା ପାଇଁ ଇଚ୍ଛା କରେ। ସର୍ବୋପରି ଯେଉଁମାନେ ଉପରାଖିଆ ନିଜେ ସହସ୍ର ରନ୍ଧ୍ର ବିଶିଷ୍ଟ ଚାଲୁଣୀ ହୋଇ ଏକ ରନ୍ଧ୍ର ବିଶିଷ୍ଟ ଛୁଞ୍ଚିକୁ ଉପବାସ କରନ୍ତି ଏବଂ ଯେଉଁମାନଙ୍କର ନୀତି ହେଲା ବୁଦ୍ଧି ନଦୀ ସେ ଘରକୁ କହିଦେଉଥାଏ ପରକୁ, ସେହିଭଳିଆ ଲୋକଙ୍କୁ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଗୋଦରିଲ ଗୋଡ଼ କହନା ବୋଲି କହିଦେଲେ ତତ୍କ୍ଷଣାତ୍ ସେମାନେ ସଚେତନ ହୋଇପଡ଼ନ୍ତି। ଅନ୍ୟର ଛିଦ୍ର ପୂଜା ପରିବର୍ତ୍ତେ ଆତ୍ମସମୀକ୍ଷା ପୂର୍ବକ ନିଜ ନିଜର ଦୋଷ ତ୍ରୁଟି ଗୁଡ଼ିକୁ ଅନୁସନ୍ଧାନ କରିପକାନ୍ତି ଏବଂ ସେଗୁଡ଼ିକର ସଂସ୍କାରରେ ଲାଗିପଡ଼ନ୍ତି। ବ୍ୟକ୍ତିବିଶେଷଙ୍କ ଏତାଦୃଶ କାର୍ଯ୍ୟକଳାପ ନିଶ୍ଚିତ ଭାବେ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ତେଣୁ ଗୋଦର କ୍ୟୁଲେକ୍ସ ମଶା ଦ୍ୱାରା ପରିବାହିତ ବାତ ଜ୍ୱରର ଅନ୍ତିମ ପରିପ୍ରକାଶ ସ୍ୱରୂପ ଏକ ଡିଆଁ ରୋଗ ନୁହଁ, ଜନସମାଜର ମଙ୍ଗଳ ସାଧନ ପାଇଁ ବହୁ କାଳରୁ ପ୍ରଚଳିତ ହୋଇ ଆସୁଥିବା ଏକ ଗଣମାଧ୍ୟମ। ଭଲ ମନ୍ଦକୁ ସନ୍ତୁଳିତ ଅବସ୍ଥାରେ ରଖି ଲୋକ ଚରିତ୍ରରେ ସଂସ୍କାର ଆଣିବା ଏହାର ପରମ ଲକ୍ଷ୍ୟ। ମଣିଷ ପକ୍ଷରେ ଭୁଲ କରି ବସିବା ଯେପରି ସ୍ୱାଭାବିକ, ଅନ୍ୟର ତ୍ରୁଟି ଖୋଜିବା ତା ପକ୍ଷେ ସେତିକି ସହଜତର। ଅବଶ୍ୟ ନିଜର ଦୋଷ ତ୍ରୁଟି ସମ୍ବନ୍ଧରେ ସଚେତନ ହେବା କଷ୍ଟକର ବ୍ୟାପାର, କାରଣ ଅନ୍ତର୍ଦୃଷ୍ଟି ବଳରେ ଆତ୍ମନିରୀକ୍ଷଣ କରିବା ଭଳି ଦୁଃସାଧ୍ୟ ସାଧନ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ। ବିଧିରେ ପ୍ରତି କଥାରେ ଉଦାସୀନ ଭାବ ପ୍ରକାଶ କରିବା ମଣିଷ ଚରିତ୍ରର ଏକ ଦୁର୍ବଳ ଦିଗ। ତେବେ ପରସର ମଧ୍ୟରେ ଦୋଷ ତ୍ରୁଟି ଦେଖାଯାଇକି ହୋଇଗଲେ କ୍ଷତି ଦେବା କ'ଣ, ଏଥିପାଇଁ ବୋଲି ସରଳାର୍ଥ ସହିତ ବିଶଦ ଭାବେ ବୁଝାଇବା ଭଳି କଷ୍ଟ ସ୍ୱୀକାର କରିବାକୁ ପଡ଼ିନଥାଏ। ଖାଲି ଗୋଦରିଲ ଗୋଡ଼ କନା ବୋଲି କହିଦେଲେ କାମ ଫକ୍ତେ। ଏହି କ୍ଷେତ୍ରରେ ଗୋଦରିଲ ବୋଲି କହିବା ଲୋକ ନିର୍ମଳ ଚରିତ୍ର ବିଶିଷ୍ଟ ବ୍ୟକ୍ତି ରୂପେ ଏବଂ ଗୋଦର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଜଣକ ଦୋଷଯୁକ୍ତ ବ୍ୟକ୍ତି ରୂପେ ବିବେଚିତ ହୋଇଥାନ୍ତି। ହୁଏତ ସେହି ନିର୍ମଳ ଚରିତ୍ର ବିଶିଷ୍ଟ ବ୍ୟକ୍ତି ଜଣକ ଅନ୍ୟ ଏକ ପ୍ରସଙ୍ଗରେ ଗୋଦରୀ ଭୂମିକା ନେଇପାରନ୍ତି। ଅନ୍ୟପକ୍ଷରେ ଭିନ୍ନ ଏକ ଶ୍ରେଣୀର ବ୍ୟକ୍ତି ସମାଜରେ ଅଛନ୍ତି, ସେମାନେ ଖୁବ୍ ଆଦର୍ଶ ଓ ଦାୟିତ୍ୱ ସମ୍ପନ୍ନ ଅଟନ୍ତି। ସେମାନଙ୍କଠାରେ ପ୍ରଥମରୁ ହିଁ ଆତ୍ମସମୀକ୍ଷା କରିବା ଶକ୍ତି ବଳବତ୍ତର ଥାଏ, ତେଣୁ ସେମାନେ କେବେ ଗୋଦରୀ ଭୂମିକାରେ ଅବତୀର୍ଣ୍ଣ ହୋଇନଥାନ୍ତି। ଆଗତୁରା ଜନତାକୁ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ ଗୋଦରୀ ଲୋକ ଗୋଡ଼କୁ ଅନ୍ୟ ତାତ୍ପର୍ଯ୍ୟ ସମାଜରେ ପରିବେଷଣ କରିଥାନ୍ତି। ସାଧାରଣତଃ ଗୋଦରୀ ଉପାଧିରେ ଭୂଷିତ ହୋଇଯିବା ପରେ ବ୍ୟକ୍ତିବିଶେଷଙ୍କଠାରେ 3 ପର୍ଯ୍ୟାୟରେ ଆଚରଣ ଦେଖାଯାଏ। ଆତ୍ମସମୀକ୍ଷା କରିବା, ନିଜ ଦୋଷ ତ୍ରୁଟି ଗୁଡ଼ିକୁ ଆବିଷ୍କାର କରି ସେଗୁଡ଼ିକୁ ତାଲିକାଭୁକ୍ତ କରିବା ଏବଂ ପରିଶେଷରେ ସେଗୁଡ଼ିକର ନିରାକରଣ ପାଇଁ ବିଭିନ୍ନ ଆଚରଣ ବିଧି ଅବଲମ୍ବନ କରିବା। ଏତାଦୃଶ ବ୍ୟବସ୍ଥା ବହୁ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସୁଥିଲା, କିନ୍ତୁ ଆଧୁନିକ ଯୁଗରେ ପଦାର୍ପଣ କରି ମଣିଷ ନବଜାଗରଣ ଓ ଯୁକ୍ତିବାଦ ଦେଇ ଗତି କରିବା ପରଠାରୁ ଏହା ଏକ ଭିନ୍ନ ମୋଡ଼ ନେଲା। ଜ୍ଞାନର ଚରମ ପରିପ୍ରକାଶ ସ୍ୱରୂପ ପ୍ରତ୍ୟେକ କ୍ଷେତ୍ରରେ ତଥ୍ୟଭିତ୍ତିକ ପର୍ଯ୍ୟବେକ୍ଷଣ, ଆତ୍ମସମୀକ୍ଷା ଏବଂ ସତ୍ୟାସତ୍ୟ ପରୀକ୍ଷା କରିସାରିବା ପରେ ହିଁ ମଣିଷ କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ପସନ୍ଦ କଲା।

0: ସଂସ୍କୃତି ଗୁଡ଼ିକୁ ଆବିଷ୍କାର କରିପାରୁଥିଲା, କିନ୍ତୁ ସାମ୍ପ୍ରତିକ ବ୍ୟବସ୍ଥାରେ ମଣିଷ ଲାଜ ଶର୍ମ ଛାଡ଼ି ନିଜକୁ ନିଜେ ପ୍ରଥମେ ଗୋଦରୀ ଉପାଧିରେ ଭୂଷିତ କରିବା ପାଇଁ ପସନ୍ଦ କଲା। ଗଭୀର ଆତ୍ମସମୀକ୍ଷା ପୂର୍ବକ ସେ ସ୍ଥିର କଲା ଯେ ସମ୍ପୂର୍ଣ୍ଣ ଜ୍ଞାତସାରରେ କେଉଁ କେଉଁ ଦୁର୍ନୀତି ସବୁର ଆଶ୍ରୟ ନେଲେ ନିରାପଦରେ ବିଳାସମୟ ଜୀବନ ବିତାଇବା ସଙ୍ଗେ ସଙ୍ଗେ ସମାଜରେ ଆଦର୍ଶ ବ୍ୟକ୍ତି ରୂପେ ପ୍ରତିଷ୍ଠିତ ହୋଇପାରିବ। ତେବେ ଗୋଦରୀ ହେବା ଏବଂ ନିଜ ନିଜ ଦୋଷ ତ୍ରୁଟି ଗୁଡ଼ିକୁ ଜାଣିବା ଭଳି ଦୁଇଟି ପର୍ଯ୍ୟାୟ ପୂର୍ବବତ୍ ସମାଜରେ ପ୍ରଚଳିତ ହେବାକୁ ଲାଗିଲା ସତ, କିନ୍ତୁ ସେ ଦୁଇଟିର କ୍ରମରେ ଟିକେ ଆଗ ପଛ ହୋଇଗଲା। ଆଉ ଶେଷରେ ମଣିଷ ନିଜର ଦୋଷ ତ୍ରୁଟି ଗୁଡ଼ିକର ସଂସ୍କାର କରିବା ପରିବର୍ତ୍ତେ ନିଜେ ଅର୍ଜନ କରିଥିବା ଜ୍ଞାନ, ଯାବତୀୟ ଦର୍ଶନ ତଥା ବହୁ ଧର୍ମଶାସ୍ତ୍ରରୁ ପାଇଥିବା ନିର୍ଯାସକୁ ବିନିଯୋଗ କରି ସେଗୁଡ଼ିକର ସୁପରିବର୍ଦ୍ଧନରେ ଲାଗି ପଡ଼ିଲା। କେହି କାହାରିକୁ ଗୋଦରିଲ ବୋଲି କହିବା ଦରକାର ପଡ଼ିଲାନି। ଏସବୁ ସତ୍ତ୍ୱେ ବି ପ୍ରତ୍ୟେକ ନିଜକୁ ସଚ୍ଚୋଟ ବ୍ୟକ୍ତି ରୂପେ ଜାହିର କରିବା ପାଇଁ ଗୋଦରିଲ ଗୋଡ଼ କନ୍ଦର ତାତ୍ପର୍ଯ୍ୟ ଉପରେ ଖାଲି ପ୍ରହସନମୂଳକ ଭାଷଣ ଦେବା ଲାଗିଲେ। ଜନସଚେତନତା ପାଇଁ ବ୍ୟାପକ ଭାବେ ସଭା ସମିତିର ଆୟୋଜନ ଚାଲିଲା। କାନ୍ଥ ବାଡ଼ରେ ଗୋଦରିଲ ଗୋଡ଼ କନ୍ଦା ଲିଖିତ ପୋଷ୍ଟର ସବୁ ମରାଗଲା। ପଥପ୍ରାନ୍ତ ନାଟକ, ଦାସକାଠି, ପାଲା ଆଦିର ବ୍ୟବସ୍ଥା କରାଗଲା। ଗଣମାଧ୍ୟମ ଗୁଡ଼ିକରେ ପ୍ରଚାର ଓ ପ୍ରସାର ଚାଲିଲା। ତେବେ ଟିକେ ତଳେ ଦେଖିଲେ ଜଣାଯାଏ ଏହା ଏକ କିମ୍ଭୂତ କିମ୍ବାକାର ସାମାଜିକ ବୁଝାମଣା। ଗଣେଶ ସଚେତନତା ନାମରେ ଜାଣି ଗୋଦରୀମାନେ ହିଁ ଉପଦେଶ ଦେବାରେ ଲାଗିଲେ। ଆଉ ଗୋଦର ନିରାକରଣ ପାଇଁ ଗୋଦରୀମାନଙ୍କୁ ହିଁ ନିଯୁକ୍ତ କରାଯାଉଛି ଏବଂ ସେମାନଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କମିଶନ ବସୁଛି। ତେଣେ ଏହି ସୁଯୋଗରେ ଦୁର୍ନୀତି ତା ଦୀର୍ଘହସ୍ତକୁ ସର୍ବପରିବ୍ୟାପ୍ତ କରିବାରେ ଲାଗିଛି, ଜଣାଯାଏ ଭବିଷ୍ୟତରେ ବି ଲାଗି ରହିବ। ଆଲୋଚ୍ୟ ପ୍ରସଙ୍ଗରେ ଗୋଦର ପ୍ରତି ଲୋକଙ୍କର ଦୃଷ୍ଟିଭଙ୍ଗୀ ବିଷୟରେ ବିଚାର କରାଯାଉ। ତେବେ ଏମିତିକା ଏକ ବଢ଼ିଆ ରୋଗକୁ କାହିଁକି ବା କେହି ହାତଛଡ଼ା କରିବେ? ପୂଜପାଣି କିମ୍ବା ବିନ୍ଧାଟଣା ନାହିଁ, ମଣିଷର ବିପଦ ସଳକ ଠାଣିରେ ଗୋଦର ଗୋଡ଼ ଗୁଡ଼ିକ ଖମ୍ବ ସଦୃଶ ରହି ଶରୀରର ଓଜନକୁ ସମ୍ଭାଳି ନିଅନ୍ତି। ସେଥିରେ ପୁଣି ଏହି ରୋଗ ଜୀବନ ପ୍ରତି ବିପଦ ସୃଷ୍ଟି କରିନଥାଏ, ବରଂ ଏହା ମଣିଷକୁ ଅଧିକତର ଦୀର୍ଘାୟୁ କରିଥାଏ। ଅବଶ୍ୟ ଗୋଦର ଗୋଡ଼ ଉପରେ ଦୃଷ୍ଟି ପଡ଼ିଗଲେ ସାମୟିକ ଭାବେ ଟିକେ ଅସୁନ୍ଦର ବୋଧ ହେଉଛି ଏବଂ କାଳେ ଅନ୍ୟ କେହି ଦେଖିଦେବେ ପରା ବୋଲି ସଙ୍କୋଚ ଲାଗୁଛି। ତେବେ ସର୍ବାଧୁନିକ ପୋଷାକ ବ୍ୟବସ୍ଥାରେ ଛାର ଗୋଡ଼ ଦୁଇଟି କ'ଣ ଲୁଚେ ହେବନି? ଏଥିପାଇଁ ବୋଲି ତ ଗୋଦର ସନ୍ନ୍ୟାସୀମାନେ କୌପିନୀ ପିନ୍ଧି ଗୁଧ୍ର ସାଧନ କରିବା ପରିବର୍ତ୍ତେ ଗୌଡ଼ୀୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଯିବାକୁ ଭାରି ପସନ୍ଦ କରୁଛନ୍ତି। କୁଞ୍ଚ ବଉଳ ଲାଙ୍ଗା ସବୁ ପିନ୍ଧି ଅଧା ମାଇ ଅଧା ଅଞ୍ଜଳି ବେଶରେ ରାଧେ ରାଧେ କୃଷ୍ଣକୃଷ୍ଣ ଗାଇ ଦାଣ୍ଡରେ ନାଚୁଛନ୍ତି। ଲାଙ୍ଗାରେ ସେମାନଙ୍କର ଗୋଦର ଗୋଡ଼ ଲୁଚିଯିବା ସଙ୍ଗେ ସଙ୍ଗେ ଗୋଦରକୁ ସୃଷ୍ଟି କରିଥିବା ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିବା ସହଜ ହୋଇପଡ଼ୁଛି। ଆଉ ଆମ କଥା ଆସନ୍ତୁ, ସ୍ତ୍ରୀ ପୁରୁଷ ସମସ୍ତେ ସେହି ଶସ୍ତା ସୁନ୍ଦର ଆଧୁନିକିଆ ନାଇଟି ସବୁ ଗଳେଇ ହୋଇପଡ଼ିବା। ଖାଲି ଘର ଭିତରେ ନୁହଁ, ବାହାରେ ବି ଗୋଦର ଗୋଡ଼ ଲୁଚିଯିବ, ସ୍ତ୍ରୀ ପୁରୁଷ ଜାତି ଅଜାତି ଆଦି ଭେଦଭାବ ଦୂରେଇ ଯିବ, ଆମେ ସବୁ ଏକାକାର ହୋଇ ସାମ୍ୟବାଦ ପ୍ରଚାର କରିବା।
1: ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ବିବିଧାରେ ଆଲୋଚନା, ଗୋଦରିଲ ଗୋଡ଼କୁ ଅନା ଆଲୋଚନା କଲେ ଏ ଯୁଧିଷ୍ଠିର ଦ୍ୱାରା।
2: घर बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
4: पता है, न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
5: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
4: अब चाहे टेलीलॉ के माध्यम से मुफ्त कानूनी सलाह लेनी हो या

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ 27 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡକ୍ଟର ଅନୁରାଗ ଅନୁପମ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 06080। ଫୋନ୍ ନମ୍ବର 2 22205211 ଏବଂ ଅନ୍ୟଟି 22226211। ମନେ ରହିଲା ତ, ମଇ 27 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

କାର୍ଯ୍ୟକ୍ରମର ଶେଷରେ ଶୁଣିଲେ ବନ୍ଧନ କଥାଚିତ୍ରରେ ଏହି ଗୀତ ଗାଇଥିଲେ ନିର୍ମଳା ମିଶ୍ର ଏବଂ ପ୍ରଣବ କିଶୋର ପଟ୍ଟନାୟକ। ନରସିଂହ ମହାପାତ୍ରଙ୍କ ଗୀତ ରଚନା ଏବଂ ଶ୍ରୀ କୁମାରଙ୍କ ଥିଲା ସଙ୍ଗୀତ ସଂଯୋଜନା। ଏହି ଗୀତ ସହ ଶେଷ ହେଲା ପୁରୁଣା ଓଡ଼ିଆ କଥାଚିତ୍ର ଗୀତର ଏହି କାର୍ଯ୍ୟକ୍ରମ। ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ ଆପ୍ ନ୍ୟୁଜ୍ ଅନ୍ EIR ମାଧ୍ୟମରେ। ସମବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ କଣ୍ଠରେ ଏହି ଗୀତରୁ।

0: ନମସ୍କାର
1: ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆପଣମାନଙ୍କ ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ
0: କିଛି କଥା କିଛି ଗୀତ।
1: ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର,
0: ମୁଁ ପୁଷ୍ପିତା ପଟ୍ଟନାୟକ। ସ୍ମିତାଶ୍ୱିନୀ, ଲାଗୁଛି ଆଜି ତମ ମନ ତ ଖୁସି ନୁହଁ।
1: ଅପା ଗୋଟେ କଥା କହିବି, ମନଟା ଏଥିପାଇଁ ଦୁଃଖ ଲାଗୁଛି, ଏବେ ମୁଁ ଆସିଲା ବେଳକୁ ଏମିତି ଗୋଟେ ଦୃଶ୍ୟ ମୋ ଆଖି ଆଗରେ ପଡ଼ିଲା, ମୋତେ କାହିଁ ସେସବୁ ଦେଖିକି ବା ଶୁଣିକି କିଛି ଭଲ ଲାଗିଲାନି।
0: ଏମିତି କ'ଣ ଦେଖିଲ ସ୍ମିତାଶ୍ୱିନୀ?
1: ମାନେ ଜଣେ ବ୍ୟକ୍ତି ଆଉ ଏ ଦୁନିଆରେ ନାହାନ୍ତି, ତାଙ୍କୁ ତ ମୁଁ ଜାଣିନି, କିନ୍ତୁ ଆସିଲା ବେଳେ ଯେହେତୁ ଗହଳି ଥିଲା ସେ ଜାଗାଟା, ସେଠି କିଛି ସମୟ ପାଇଁ ମୋ ଗାଡ଼ିଟି ରହିଗଲା, ମାନେ ରଖିବାକୁ ମୁଁ ବାଧ୍ୟ ହେଲି।
0: ସ୍ମିତାଶ୍ୱିନୀ, ମଣିଷ ଜନ୍ମ ନେଇଛେ, ଯେତେବେଳେ ଆସିଲେ ଯିବାକୁ ତ ପଡ଼ିବ ନିଶ୍ଚୟ।
1: କିନ୍ତୁ କଥାଟି ଏତିକି ଦୁଃଖ ଲାଗିଲା ଯେ ଅପା, ସେମାନଙ୍କ ଭିତରେ ପରସ୍ପର କ'ଣ କଥା ହଉଥିଲେ ଜାଣିଛ ନା? ହୁଏତ ଆମେ ଯଦି ତାଙ୍କ ପାଇଁ ଆଗରୁ କିଛି ଗୋଟେ କରିପାରିଥାନ୍ତୁ, କାଳେ ତାଙ୍କ ଜୀବନଟି ବଞ୍ଚି ଯାଇଥାନ୍ତା, ଏମିତି ସବୁ ଶୁଣିବାକୁ ମିଳୁଥିଲା।
0: ତାମାନେ ତାର ବୋଧେ କିଛି ପାରିବାରିକ ସୁବିଧା ନଥିଲା, ସେ ବୋଧେ ଚିକିତ୍ସାରେ ଅବହେଳା କରିଦେଇଛି, ସେଇ କଥା କହୁଛ ତ?
1: ହଁ, ମୋତେ ସେମିତି ଲାଗିଲା କି ପାରିବାରିକ କିଛି ଗୋଟେ ଅସୁବିଧା ହୋଇଛି, ଯଦ୍ୱାରା କି ସେମାନେ ବୋଧେ ଜାଣି ଜାଣି କିଛି ଗୋଟେ କରିପାରିଲେନି,
0: ଯେଉଁଥିପାଇଁ ସେମାନେ ଅଫସୋସ୍ ଏବେ କରୁଛନ୍ତି।
1: ହଁ,
0: ତାହେଲେ ନିହାତି ଭାବରେ ଏମିତିଆ ଘଟଣା ବହୁତ ଘଟୁଛି ସ୍ମିତାଶ୍ୱିନୀ। ଆମେ ତ ଏଠି କହିବା ଯେ ଦେଖ, ଦୁନିଆରେ ଯେତେବେଳେ ବହୁତ କାମ ଆସେ, କ'ଣ ହୁଏ କହିଲ, ଯେତେବେଳେ କାମଟା ହେଇଯାଏ ତାପରେ ଲୋକମାନେ ତାକୁ ଆଲୋଚନା କରନ୍ତି। ଯଦି ସମ୍ପର୍କଟା ସେତେ ନିବିଡ଼ ଥାନ୍ତା, ବନ୍ଧୁଟିଏ ଯଦି ତାଙ୍କ ବନ୍ଧୁକୁ କହିଦେଇ ପାରିଥାନ୍ତେ ଯେ ମୋର ଅସୁବିଧା ଅଛି, ଏଠି ଟିକେ ସାହାଯ୍ୟ କରିବା କି, କହିବା ଲୋକ ବି ବଢ଼ାଇଥାନ୍ତା, କରିବା ଲୋକ ବି ବଢ଼ାଇଥାନ୍ତା, କାମଟା ହେଇଯାଇଥାନ୍ତା, ହୁଏତ ଲୋକଟିର ଜୀବନଟା ବଞ୍ଚି ଯାଇପାରିଥାନ୍ତା। କିନ୍ତୁ ଅସୁବିଧା ଏଇଟା ହୁଏ, ଲୋକ ଖୋଲାମ ଖୋଲା କହିପାରନ୍ତିନି
1: କହିପାରନ୍ତିନି ଆଉ ପଛଘୁଞ୍ଚା ଦେଇଦିଅନ୍ତି।
0: କାହିଁକି ଆମ ସମ୍ପର୍କ କ'ଣ ମଜବୁତ ନୁହେଁ କି?
1: ମଜବୁତ ଥାଏ କି ନଥାଏ ସେଇଟା ଜଣାପଡ଼େନି ଅପା, କିନ୍ତୁ ମୁଁ ଯେଉଁ ଘଟଣାଟି ଦେଖିକି ଆସିଲି, ହୁଏତ ଯଦି ସେଇ ପାରିବାରିକ ଲୋକମାନେ ହୁଅନ୍ତୁ କିମ୍ବା ତାଙ୍କର ସମ୍ପର୍କରେ ଯେଉଁମାନେ ଥିଲେ ସେଇମାନେ ହୁଅନ୍ତୁ,

0: କିରି କଥା କିଛି ଗୀତ କାର୍ଯ୍ୟକ୍ରମ?
1: ନମସ୍କାର ମ୍ୟାଡମ୍।
0: ନମସ୍କାର, କିଏ କହୁଥିଲେ?
1: ଗନ୍ଧରୁ କହୁଥିଲି।
0: ଗନ୍ଧରୁ କିଏ
1: କହୁଥିଲେ? ବାବୁଲା ସେଠୀ।
0: ବାବୁଲା ଭାଇ, ଆମର କଣ କରନ୍ତି କହିଲେ?
1: ମୋ ବିଲ୍ଡିଂ ଖୋଳାଖୋଳି କାମ।
0: ବର୍ତ୍ତମାନ କାମ ବନ୍ଦ ଅଛି ଆଉ ମନ ପଡ଼ିଗଲା, ଆମକୁ ଫୋନ କରିଦେଲେ। ଏବେ ତ ଲାଗିଗଲା, ଲାଗିବା ପୂର୍ବରୁ କଣ ଭାବିଥିଲେ? ଲାଗିଲେ ସବୁ କଣ କହିଦେବେ କହିଲେ? ଏ ଫୋନ ଲାଗିଗଲା ମୁଁ ସବୁ କହିଦିଅନ୍ତୁ।
1: ନମ୍ବର ଚେଞ୍ଜ ହେଇଛି, ତାପରେ
0: ଯେହେତୁ ଫୋନଟା ଲାଗିଯାଇଛି, ପ୍ରଥମେ କହିଦିଅନ୍ତୁ କୋଉ ଗୀତଟା ଆପଣ ଭାବିଛନ୍ତି ଶୁଣିବା ପାଇଁ? ଆପଣଙ୍କ ସିନା ଫୋନ ଲାଗୁନଥିଲା, ଆମ କାର୍ଯ୍ୟକ୍ରମ ଶୁଣୁଥିଲେ କି ନାଇଁ କହିଲେ? ଭଲ ଲାଗୁଛି ନାଇଁ? ମଙ୍ଗଳବାର ଦିନ ଦିନ ବେଳେ, ବୁଧବାର ଦିନ ରାତିରେ।
2: ବାବୁଲେ ଭାଇ ନମସ୍କାର।
1: ହଁ
2: ହଁ, ଆମ କାର୍ଯ୍ୟକ୍ରମକୁ ଆପଣ ମଙ୍ଗଳବାର ଦିନ 10ଟାରେ ଶୁଣିପାରିବେ, ବୁଧବାର ରାତି 10ଟାରେ ଶୁଣିବେ।
1: ଠିକ୍ ଅଛି, ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ ଭଉଣୀ?
1: କୁଡ଼ାଖଣ୍ଡରୁ ଇନ୍ଦ୍ର ପଟ୍ଟନାୟକ କହୁଥିଲି।
0: ଆଜ୍ଞା, ଆମେ ବହୁତ ବଢିଆ ଅଛୁ, ଆପଣ କେମିତି ଅଛନ୍ତି?
1: ହଁ ଭଲ।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି ଆପଣଙ୍କ?
1: ଘରେ ସବୁ ଭଲ ଭଲ ଅଛନ୍ତି, ସମସ୍ତେ ଭଲ।
0: ହଁ,
1: ଗରମ
0: ଗରମ ତ ବହୁତ ହଉଛି, ଆଉ ଗରମ ସହିତ ହିଁ ଆମକୁ ଚଳିବାକୁ ପଡିବ, କାହିଁକି ନା ଗରମ ଦିନେ ତ ଗରମ ହବ ହିଁ ହବ, ଆଉ ଧରିକି ଆମକୁ ଚାଲିବାକୁ ପଡିବ। ହଁ, ଆପଣ ଜଲ୍ଦି ଜଲ୍ଦି ରୋଷେଇ କରିଦଉଥିବେ ନା? ହଁ ହଁ ହଁ, ସକାଳେ ଟିକେ ଜଲ୍ଦି କରିଦଉଥିବେ। ଖରାଦିନ ପାଇଁ ବିଶେଷ ପ୍ରସ୍ତୁତି କଣ ସବୁ କରୁଛନ୍ତି ଘରେ?
1: ଖରାଦିନ ସବୁ ପଖାଳ
0: ପଖାଳ ପଖାଳ ସାଙ୍ଗକୁ ରାନ୍ଧି ପାରିବେ ନାହିଁ, ଗରମ ହଉଥିବ, ଜଲ୍ଦି ଜଲ୍ଦି କେମିତି ରୋଷେଇ କରିଦେବେ ଆଉ ଖାଇକି ଶୋଇବେ। ଆଉ ଆଜି ଆମେ ଆପଣଙ୍କୁ କଣ ଗୀତ ଶୁଣେଇବୁ?
1: ଆଜି କଣ୍ଠିଆ ଥିଲା,
0: ଠିକ ଅଛି, ଆମେ ଗୀତଟି ଶୁଣେଇ ଦେବୁ। ଆଜି ଅଛନ୍ତି ପୁଷ୍ପିତା ଭଉଣୀ, ଆପଣ କଥା ହୁଅନ୍ତୁ।
2: ନମସ୍କାର।
1: ନମସ୍କାର ମ୍ୟାଡମ,
2: ଭଲ ଅଛନ୍ତି?
1: ହଁ ଭଲ।
2: ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗୁଛି?
1: ଏହି
2: କାର୍ଯ୍ୟକ୍ରମ ବ୍ୟତୀତ ଆମ ସବୁ ଆଉ କଣ କଣ କାର୍ଯ୍ୟକ୍ରମ ଶୁଣୁଛନ୍ତି କହିଲେ? ଆପଣ ଲାଗୁଛି ଯେ ଶୁଣିଲେ ଆପଣଙ୍କୁ କିଛି ଲାଭ ମିଳୁଛି, ବଢିଆ କଥା କହିଲେ। ଆମର ଚେଷ୍ଟା ମାନେ ଏଇଠି ସଫଳ ହେଲା, ଆମ ଶ୍ରୋତା ବନ୍ଧୁ ମାନେ ଯେତେବେଳେ ଖୁସିରେ କୁହନ୍ତି ଯେ କାର୍ଯ୍ୟକ୍ରମଟା ଭଲ ଲାଗୁଛି, ଆମେ ଏଇଠୁ ଶିଖିଲୁ, ଆମେ ବହୁତ ଖୁସି ହେଇଯାଉଛୁ।
0: ଆପଣମାନଙ୍କ ଭଲ ପାଇବା ଆମ ପ୍ରତି ଏମିତି ଥାଉ, ମାନେ ଆକାଶବାଣୀ ପ୍ରତି ଏମିତି ଥାଉ,
1: ଆକାଶବାଣୀ ଶ୍ରୋତା ପରିପୂରକ, ଶ୍ରୋତା ବିନା ଆକାଶବାଣୀ ଅଧୁରା, ଆକାଶବାଣୀ ବିନା ଶ୍ରୋତା ଅଧୁରା। ଆକାଶବାଣୀ ଏତେ ପ୍ରିୟ ହୋଇଛି ସମସ୍ତଙ୍କ, ଆକାଶବାଣୀ ନ ଶୁଣିଲେ ଲୋକ ରହିନାହାନ୍ତି।
0: ଆଉ ଆମେ ବି ଆପଣଙ୍କୁ ମାନେ ଆପଣମାନଙ୍କୁ ଖୁସି କରିବା ପାଇଁ, ମନୋରଞ୍ଜନ କରିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ସୃଷ୍ଟି କରୁଛୁ, ମାନେ ତିଆରି କରୁଛୁ।
1: ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି, ସବୁ କାର୍ଯ୍ୟକ୍ରମ।
2: ଟେକ୍ନୋଲୋଜି ଦୁନିଆରେ ଆପଣ ଯୋଉ କହିଲେ, ଏବେ ବର୍ତ୍ତମାନ ଆମର ଚାଲିଛି ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ, ସେଇଥିରେ ବି 90 ବର୍ଷ ପରେ ବି ଆଜି ରେଡିଓ ଲୋକ ଭଲ ପାଉଛନ୍ତି, କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେଇଟା ହଉଛି ଆମ ପାଇଁ ଗର୍ବର ବିଷୟ।
1: କାଲି ମହିଳା ମଣ୍ଡଳ ଥିଲା, 9 ବର୍ଷ ପାଇଁ
2: ଭଲ ଲାଗିଲା ଆପଣଙ୍କୁ?
0: ମାନେ ଆପଣ ରୋଷେଇ କରିବା ସାଙ୍ଗେ ସାଙ୍ଗେ ରେଡିଓକୁ ଶୁଣନ୍ତି ନା? ଠିକ ଅଛି, ତାହେଲେ ଆପଣ ଏମିତି ରେଡିଓକୁ ଭଲ ପାଉଥାନ୍ତୁ, ଆଉ ଆମେ ଆପଣଙ୍କ ପସନ୍ଦ ଗୀତକୁ ଶୁଣେଇ ଦଉଛୁ। ରହିଲୁ ତାହେଲେ ଆମେ, ନମସ୍କାର।
1: ହଁ ନମସ୍କାର।

0: ସ୍ମିତା ସିନି ଦେଖିଲ ନା ଆମ ଶ୍ରୋତା ଭଉଣୀ କ'ଣ କହିଲେ, ତାଙ୍କ ଘରେ ଟିଭି ବି ନାହିଁ, ମାନେ ଭାବିପାରୁଛ ତ ଟେକ୍ନୋଲୋଜି ଦୁନିଆରେ ଟିଭି ବି ଦରକାର ପଡ଼ୁନି, ଆମ ରେଡ଼ିଓରେ ଏମିତି ସବୁ କାର୍ଯ୍ୟକ୍ରମ ଆସୁଛି ଯେଉଁଥିରେ ସିଏ ଶିକ୍ଷା ଲାଭ କରୁଛନ୍ତି, ଆନନ୍ଦ ବି ନେଉଛନ୍ତି, ଆଉ କିଛି ଜାଣି ବି ପାରୁଛନ୍ତି, ନା କ'ଣ କହୁଛ?
1: ହଁ, ରେଡ଼ିଓ ପୁରା ତାଙ୍କ ସାଥୀ ପାଲଟି ଗଲାଣି ନା,
0: ରେଡ଼ିଓ ସମସ୍ତଙ୍କ ସାଥୀ, ସେ କାହା ପାଇଁ ଭାଇ ତ କାହା ପାଇଁ ଭଉଣୀ, କାହା ପାଇଁ ବନ୍ଧୁ ତ କାହା ପାଇଁ ବାନ୍ଧବୀ, ଆମ ଆକାଶବାଣୀ ସବୁ ସ୍ଥାନରେ ସବୁ ଜାଗାରେ ସବୁଠି ସମସ୍ତଙ୍କ ପାଇଁ,
1: ଆକାଶବାଣୀ ସବୁବେଳେ ସମସ୍ତଙ୍କ ସାଥିରେ। ଆମେ ଯେମିତି ଜାଣୁଛେ ଯେ ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ହେଉଛି, ଆମ ଶ୍ରୋତା ବନ୍ଧୁ ମାନେ ବି କିଛି କମ୍ ନୁହନ୍ତି ନା, ସେମାନେ ବି 90 ବର୍ଷ ପୂର୍ତ୍ତିକୁ ୱିଶ୍ କରୁଛନ୍ତି ଆକାଶବାଣୀ ନା,
0: ସେମାନେ ପରା ଆମର ଯେମିତି ଏବେ ତମେ କହିଲ ଯେ ପ୍ରକୃତ ବନ୍ଧୁ, ଶ୍ରୋତାଙ୍କ ବିନା ଆକାଶବାଣୀ ନାହିଁ, ଆକାଶବାଣୀ ବିନା ଶ୍ରୋତା ନାହାନ୍ତି,
1: ଆଉ ଆକାଶବାଣୀ ସବୁବେଳେ ଶ୍ରୋତାମାନଙ୍କ ସେବାରେ, ଏମିତି ଆକାଶବାଣୀ ସମସ୍ତଙ୍କ ସେବା କରିଥାଉ, ଆଉ ପରବର୍ତ୍ତୀ କଲ୍ଟି ଦେଖିନେବା।
0: ହଁ ଚାଲ, କିଛି କଥା କିଛି ଗୀତ କାର୍ଯ୍ୟକ୍ରମ। ନମସ୍କାର।
2: ନମସ୍କାର ମ୍ୟାଡମ,
0: କିଏ କହୁଥିଲେ?
2: ମୁଁ ଧୀର କହୁଥିଲି ମ୍ୟାଡମ, ଭଲ ଅଛନ୍ତି?
0: ବହୁତ ବଢିଆ ଅଛୁ, କୋଉଠୁ କହୁଥିଲେ କହିଲେ?
2: ବରହମପୁର।
0: ବରହମପୁର କୋଉଠୁ?
2: ଏ ଫାଟେସନ।
0: କ'ଣ କରନ୍ତି ଆପଣ?
2: ରେଡିମେଡ୍ ଦୋକାନ କାମ କରୁ।
0: ଆପଣ ଦିନ ସାରା ବସନ୍ତି?
2: ହଁ, 10ରୁ 9
0: ଜିନିଷପତ୍ର ସବୁ କ୍ୟାନ୍ ଦିଅନ୍ତି, ଆପଣ ନିଜେ ହିଁ ଯାଇକି ଆଣନ୍ତି ଆଉ ନିଜେ ଦୋକାନରେ?
2: ନାଇଁ ନାଇଁ, ଆମର ମାଲିକ ଆଣନ୍ତି ଆଉ।
0: ଆପଣମାନେ ସବୁ ଦିନସାରା ବସିକି ତାକୁ ବିଜନେସ୍ କରନ୍ତି ନାଇଁ କି? ଏଇ ଯେଉଁ ଏତେ ସମୟ ଆପଣ ଦୋକାନରେ ରହୁଛନ୍ତି, ଦୋକାନରେ ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା, ଘରକୁ ଗଲା ପରେ ଯାହା ଯେତିକି ସମୟ ମିଳୁଛି ସେତିକିରେ ଶୁଣୁଛନ୍ତି?
2: ଆମର ଦୋକାନରେ ବି ଥିଲା, ଆଗାମ ଥିଲା, ସେଟା ଖରାପ ହେଇଯାଇଛି ଆଉ ବେଳେବେଳେ ମୁଁ
0: ସେଇଟା ବି ସମସ୍ତଙ୍କ ପାଇଁ ସୁବିଧା ହେଇଛି ଯେ ମୋବାଇଲରେ ରେଡ଼ିଓ ଶୁଣିପାରିବେ ନାଇଁ କି? ଆପଣ ଯେତେବେଳେ ରେଡ଼ିଓ ଶୁଣୁଛନ୍ତି କାମରେ କିଛି ଅସୁବିଧା ହୁଏନି? ନାଇଁ
2: ନାଇଁ ନାଇଁ, ଇଏ ଦେଖିଲେ, ଭିଡିଓ ଦେଖିଲେ ଅସୁବିଧା
0: ହୁଏ, ସେଇଟା ତ ବଢିଆ କଥା, ରେଡ଼ିଓର ଗୋଟେ ପ୍ଲସ୍ ପଏଣ୍ଟ ନାଇଁ କି?
2: ହଁ।
1: ଧୀରଜ ଭଉଣୀ ନମସ୍କାର।
2: ହଁ ନମସ୍କାର ମ୍ୟାଡମ,
1: ଏବେ ଆମେ ଆପଣଙ୍କୁ କ'ଣ ଶୁଣେଇବୁ ଗୀତ କୁହନ୍ତୁ।
2: ତୋର ଉଡ଼ି ଉଡ଼ି ଯାଏ କାନି, ତୋର ଉଡ଼ି ଉଡ଼ି ଯାଏ କାନି, କରୁଣ ଆସିଲା ଚୁପି ଚୁପି ମୋ ମନ କଥା ସେ ତୋ କାନେ କହିଲା, ହୋ ହୋ ହୋ ହୋ ହୋ ହୋ, ଲା ଲା ଲା ଲା ଲା ଲା, ମୋର ନାଚି ନାଚି ଯାଏ ମନ, ମୋର ନାଚି ନାଚି ଯାଏ ମନ, କରୁଣ ଆସିଲା ଚୁପି ଚୁପି ମୋ ମନ କଥା ସେ ତୋ କାନେ।

0: ହ୍ୟାଲୋ
1: ଗୀତ
2: ଭାବିଛନ୍ତି
1: ଆମର ଇଏ ଲାଲପାନ ବିବିର ଗୀତ ଜାଣିଛନ୍ତି ନା ଗୀତ ଗାଇଥିଲେ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ ବୋଲି ଗୋଟେ ଗୀତ ଗୋଟେ ଅଛି ଲାଲପାନ ବିବିର
2: ଭାଇ ନମସ୍କାର।

0: 8 ମାସ ପରେ ଆପଣ ମାନେ ଫୁଣ୍ଟା ଉଠାଲି ଆଉ ଆଜି ଏଇଟା 9 ନମ୍ବର ଥର ଥି ଫୁଣ୍ଟା ଉଠାଲି
1: ମାନେ ବହୁତ ଚେଷ୍ଟା କରୁଥିଲେ ଆପଣ ଆଜି ଲାଗି ଯାଇଛି ନା
0: 8 ଥର ତ ଆଜି ରିଙ୍ଗ ହେଲା ଆଉ 9 ନମ୍ବର ଥର ଥି ଉଠାଲି ଆଉ
2: ହଁ ଆପଣ ଗୋବିନ୍ଦ ବାବୁ ନମସ୍କାର
0: ନମସ୍କାର ମ୍ୟାଡମ
2: କିନ୍ତୁ ଆପଣଙ୍କର ଫୋନ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଲାଗିଥିଲା
0: ଆଜି
2: କୁହନ୍ତୁ ଆପଣ କଣ ଭାବିକି ରଖିଛନ୍ତି ଆଗରୁ ଗୀତ ଏତେ ଦିନ ହେଲା ଲାଗୁ ନଥିଲା ମାନେ ଆପଣ ଭାବିକି ରଖିଥିବେ ନିହାତି
1: ବହୁତ ବଢିଆ ଗୀତ ଆପଣ ଅନୁରୋଧ କରିଛନ୍ତି ଦୋଳ ଗୋବିନ୍ଦ ଭାଇ ଆମେ ଆପଣଙ୍କୁ ଶୁଣେଇ ଦଉଛୁ
0: ଡେଡିକେଟ୍ କରିଦବା ମ୍ୟାଡମ
1: ହଁ କୁହନ୍ତୁ
0: ମ୍ୟାଡମ ଆପଣ ମାନେ ଆଜି ପହିଲା ମୋର କଲଟା ଉଠେଇଛନ୍ତି ସେଥିଲାଗି ଆପଣମାନଙ୍କୁ ପହିଲା ଏଇଟା ଡେଡିକେଟ୍ ଅଛି
1: ଧନ୍ୟବାଦ
0: ଆଉ ତାପରେ ଆମର ଯେତିକି ବ୍ରହ୍ମପୁରର ଯେତିକି ଆମର ଶୁଣୁଛନ୍ତି ସମସ୍ତଙ୍କୁ ମୋର ମିସେସ୍ ଦୀପାଞ୍ଜଳି ମିଶ୍ର ମୋର ମିସେସ୍ ଏମ୍ ବି କେ ପଞ୍ଚାୟତରେ ଗୋଟେ ଯୋଉ ମାନେ ମହିଳା ଶକ୍ତି ଅଛନ୍ତି ତାଙ୍କର ସେ ଗୋଟେ ଏମ୍ ବି କେ ଅଛନ୍ ଆଉ ମୋର ଦାଦା ବିହାରୀ ଲାଲ ଭୋଇ ଆଉ ଗୋଟେ ମୋର ଦାଦା ମୁରଲୀ ପ୍ରସାଦ ମିଶ୍ର ତାପରେ ପ୍ରଶାନ୍ତ କୁମାର ଦାସ
2: ପରିବାର ବର୍ଗଙ୍କ ସହିତ ଆମ ଶ୍ରୋତା ବନ୍ଧୁ ଆଉ ଆମ ଆକାଶବାଣୀ କେନ୍ଦ୍ରର ପରିବାର ପାଇଁ ଆପଣ ଏଇ ଗୀତ ଡେଡିକେଟ୍ କରୁଛନ୍ତି ନାଇଁ କି
0: ନିହାତି
2: ଭାବରେ ଝାରସୁଗୁଡ଼ାରୁ ଆପଣ ଫୋନ କରିଛନ୍ତି ଆମ କାର୍ଯ୍ୟକ୍ରମ ଆପ୍ ମାଧ୍ୟମରେ ଶୁଣୁଛନ୍ତି ବହୁତ ବହୁତ ଧନ୍ୟବାଦ ଏତେ ଶୁଣୁଥାନ୍ତୁ ଆମ ପାଖକୁ ଫୋନ କରୁଥାନ୍ତୁ ଆପଣଙ୍କ ମନ ପସନ୍ଦ ଶୁଣେଇ ଦଉଛୁ ରହିଲୁ ନମସ୍କାର।

0: ଜାନୁଆରୀ ମାସ ଆମର ବ୍ଲକର ଖଣ୍ଡରୁ ଗ୍ରାମକୁ ଆସିଲି, ବହୁତ ଭଗବାନଙ୍କ ଉପରୁ ଏଠି ଆସିବାରୁ ବହୁତ ସୁଖ ଲାଗିଲା। ଆପଣ ମୁଁ 10 ବର୍ଷ ତଳେ କାର୍ଯ୍ୟକ୍ରମରେ କଥାବାର୍ତ୍ତା କରିଥିଲି।
1: 10 ବର୍ଷ ତଳେ ଫୋନ କରିଥିଲେ?
0: ହଁ, ଆଉ କିଣିଲି ମ୍ୟାଡମ, ସେଇଠି ତମେ ଖୋଜରେ ପୋଷି ମିଳିଥିଲା, ସେଇଠି କେତେ ଟ୍ରାଏ କରିଥିଲି, ଆଉ ନେକ୍ସଟ ପ୍ରୋବ୍ଲେମ ଥିବା ଯୋଉ ହେଇପାରୁନଥିଲି ଆପଣଙ୍କ ସହ।
1: ପୁଣି ଆଉ ଥରେ କିଛି କଥା କି ତ କାର୍ଯ୍ୟକ୍ରମକୁ ଫୋନ କଲେ ନା
0: ଆମେ
1: ଚଳଚିତ୍ରରୁ ଜଗନ୍ନାଥଙ୍କର ଗୋଟେ ସୁନ୍ଦର ଭଜନ ଆପଣଙ୍କୁ ଶୁଣେଇ ଦଉଛୁ, ଠିକ ଅଛି?
0: ହଉ ମ୍ୟାଡମ,
1: ରହିବା। ନମସ୍କାର।
0: ହଉ ମ୍ୟାଡମ, ଆପଣ
1: ନମସ୍କାର।

0: କିଛି କଥା କିଛି କଥା କାର୍ଯ୍ୟକ୍ରମ ନମସ୍କାର
1: ବନ୍ଦନା ମ୍ୟାଡମ୍ ନା
0: ଆଜି ବନ୍ଦନା ଭଉଣୀ ନାହାନ୍ତି ପୁଷ୍ପିତା ମ୍ୟାଡମ୍ ଆଉ ସ୍ମିତାଶ୍ୱିନୀ ମ୍ୟାଡମ୍ ଅଛନ୍ତି
1: ନମସ୍କାର
0: ନମସ୍କାର।

0: ଘଣ୍ଟେ ଶୁଣୁଛନ୍ତି ନା
1: ଘଣ୍ଟେ
0: ଶୁଣୁଛନ୍ତି କିନ୍ତୁ ଫୋନ କରିବା ସମୟ ସୀମାଟା ଅଧଘଟା
1: ନମସ୍କାର
0: ନମସ୍କାର ଭଗବାନ ଭାଇ ଗରମ ହେଉଛି କିନ୍ତୁ ଗରମ ରକ୍ଷା ପାଇବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଉଛି ଆମେ ଭାବୁଛୁ ଆପଣ ବି କରୁଥିବେ ଆପଣ ବି ଜଳ ପିଅନ୍ତୁ ସମସ୍ତଙ୍କୁ ଜଳ ଯୋଗାଇ ଦିଅନ୍ତୁ ଆଉ ଆପଣ ଆଜି କଣ ଗୀତ ଶୁଣିବେ କହିଲେ
1: ଶୁଣନ୍ତୁ ମୋର ଗୋଟେ ଗୀତ ଅଛି ମ୍ୟାଡାମ ନଦୀ ବହେ ଆସିରି ତୁଏ ଯିବୁ ଏକା ଏକା ଲୁହ ପୁଛି ପକା ଜନ

0: ଅପା, ଯେଉଁ ଶ୍ରୋତାବନ୍ଧୁମାନେ ଯେଉଁ କଲ୍ କରୁଛନ୍ତି, ଏବେ ଯେଉଁ କଲ୍ କଥା ହେଉଥିଲେ, ସମସ୍ତଙ୍କ ମନରେ ସେଇ ଗୋଟିଏ ମାନେ କଥା ଚାଲିଛି କ'ଣ, ଖରା।
1: ଏଇଟା ସୀତା ଶୁଣି କିଛି ନୂଆ କଥା ନୁହେଁ। ଯେତେବେଳେ ବର୍ଷା ଜୋର ହୁଏ ସେମାନେ କୁହନ୍ତି, ଦିଦି ବର୍ଷା ଜୋର ହେଉଛି, ଘଡ଼ଘଡ଼ି ଜୋର ହେଉଛି, ଆମେ ବାହାରକୁ ବାହାରି ପାରୁନୁ। ଶୀତଦିନେ କହୁଛନ୍ତି ବହୁତ ଶୀତ ହେଉଛି, ସକାଳୁ ଉଠିପାରୁନୁ, କାମ କରିବାକୁ ଭଲ ଲାଗୁନି। ସେମିତି ଖରାଦିନେ ନିହାତି ଭାବରେ ଖରାଟା ବି ବହୁତ ହେଉଛି, ଆମକୁ ଟିକେ ସତର୍କ ରହିବାକୁ ପଡ଼ିବ। ଆମେ ସବୁ

0: प्रधान पत्नी मैडम मैडम नमस्कार
1: नमस्कार
0: मैडम
1: बहुत बढ़िया
0: किए कहते आपण
1: स्मिता मैडम कथा स्मिता सिंह मैडम अच्छा
0: हाँ मैडम चिंता आगे संतोष प्रधान कह
1: संतोष भाई आज कौन गीत शुणे कहले
0: ଆଜି ଯେହେତୁ କୋଡ଼ାଣ୍ଡ ଥିଲେ କି ତ ଆସିଛନ୍ତି କି ମ୍ୟାଡମ ଉଲ୍ଲେଖ ଅଛନ୍ତି ଚାଇଛନ୍ତି କଥା ଶୁଣୁଛନ୍ତି କଥା ସନ୍ତୋଷ ଭାଇ ନମସ୍କାର ହଁ ମ୍ୟାଡମ ନମସ୍କାର ମ୍ୟାଡମ ଆଉ ମା କେମିତି ଅଛନ୍ତି ଆପଣଙ୍କର ହଁ ମ୍ୟାଡମ ଭଲ ଅଛନ୍ତି ଆଉ ଆଜି କଣ କରିଛନ୍ତି ଆପଣଙ୍କ ପାଇଁ ରୋଷେଇ କଲେ ହଁ ମ୍ୟାଡମ ସନ
1: କଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
0: ଗୋଟେ ଛୁଆ ଗୋଟେ ଥର ଦିଅନ୍ତୁ।
1: ଠିକ ଅଛି, ଆମେ ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।
0: କାଲି ନାରାୟଣ ଭାଇ ମ୍ୟାଡମ, କାଲି ନାରାୟଣ ଭାଇ ବଢିଆ ଗୀତଟି ଗାଇଲେ, ବଢିଆ ଲାଗିଲା ଆମର।
1: ରାତିରେ ଶୁଣିଥିବେ, ରାତି ଦଶଟାରେ
0: ନା?
1: ନାରାୟଣ ଭାଇ ଆମର ନିୟମିତ ଶ୍ରୋତା ନା, ସେଇ ସବୁବେଳେ ଗୀତ ଗୋଟେ ଗୋଟେ ଗାଆନ୍ତି, ଆମକୁ ଶୁଣାନ୍ତି। ଠିକ ଅଛି ସନ୍ତୋଷ ଭାଇ, ଆମେ ରହିଲୁ ତାହେଲେ। ନମସ୍କାର।
0: ନମସ୍କାର।

0: ଅପା, ଆମେ ଶ୍ରୋତାବନ୍ଧୁମାନଙ୍କ ସହିତ ତ କଥା ହୋଇଗଲେ ଆଜି, ବହୁତ କଥା ହେଲେ, ସେମାନେ ସେମାନଙ୍କର ବହୁତ ଅନୁଭୂତି ବି କହିଲେ। ଆଉ ଅନୁଭୂତି ତ କହିଲେ, କିନ୍ତୁ ଆଉ ଯେଉଁ ନୂଆ ଶ୍ରୋତାମାନେ ଆମକୁ ଫୋନ୍ କରିବେ, ସେମାନେ କେମିତି ଫୋନ୍ କରିବେ ଯେ?
1: ଆମ ଫୋନ୍ ନମ୍ବର ନିହାତି ଭାବରେ କହିବାକୁ ପଡ଼ିବ ନାଇଁ। ବ୍ରହ୍ମପୁରର ଗ୍ରୁପ ଡାଲିଙ୍ଗ କୋଡ଼ ହେଲା 06680। ଆମ ଫୋନ୍ ନମ୍ବର ଦୁଇଟି ହେଲା 2222621, ଆଉ ଗୋଟିଏ ନମ୍ବର 2220521।
0: ତାହେଲେ ଶ୍ରୋତାବନ୍ଧୁ, ଖାଲି ନମ୍ବର ଟିପିଲେ ହେବନି, ଆପଣ ଆମକୁ ଫୋନ୍ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00-5:30 ମଧ୍ୟରେ।
1: କାର୍ଯ୍ୟକ୍ରମଟି ଶୁଣିବେ ପ୍ରତି ମଙ୍ଗଳବାର ଦିନ 10:00।
0: ଆଉ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର

0: ବୁଝେଇ ଗଲୁ ନା ଭାଇ?
1: ହଁ,
0: ଜଗତର ମା ତ ହେଲେ ସରସ୍ୱତୀ।
1: ଆଚ୍ଛା,
0: ଜଗତର ତା ତ ଯେ
1: ଜଗନ୍ନାଥ,
0: ସେହି ଜଗନ୍ନାଥଙ୍କୁ ପଦେ ଧ୍ୟାନ କରି
1: ତାପରେ ବିଷୟବସ୍ତୁ ଉପରେ ଯିବା।

0: ନିକଟେ
1: ହରି ରାମ ହେ
0: ମନ୍ତ୍ରୀଙ୍କୁ ଦାହିଣ ରାଜା ପଚାରେ ବିକଟେ
1: ଭଜ ରାମ ହେ ହରି ରାମ ହେ ବିନ ସୁନ୍ଦର ଘନ ଶ୍ୟାମ ହେ
0: ଶକୁନି ମନ୍ତ୍ରୀ ପାଶ୍ୱରେ ଅଛନ୍ତି
2: ଆଚ୍ଛା
0: ଆଉ ସମସ୍ତେ ଅଛନ୍ତି ପାଶ୍ୱରେ
2: ଠିକ
0: ସେତେବେଳେ ଦୁର୍ଯ୍ୟୋଧନ ଚକ୍ରବର୍ତ୍ତୀ ମନ୍ତ୍ରୀଙ୍କୁ ଉଚ୍ଛା କଲେ
2: କଣ ବୋଲି
0: ହେ ମନ୍ତ୍ରୀ ପାଣ୍ଡବ ମାନେ ଦିନୁ ଦିନ ଦେହ ବ୍ୟାଧି ପରି ବଢି ଚାଲିଛନ୍ତି
2: ଆଚ୍ଛା ଆଚ୍ଛା
0: ସେମାନେ କିପରି ଶମନ ଅବନା ନାମ ଭଜନ କରିବେ
2: ଆଚ୍ଛା
0: ଶକୁନି କହିଲେ ଭଣଜା ଏ ଥାର କଥାକୁ ଚିନ୍ତାର୍ଥୀ ହେଉଛନ୍ତି ଗୋଟିଏ ପଶା ଖେଳ ଆରମ୍ଭ କରିବା ପଶା ଖେଳରେ ପାଣ୍ଡବ ମାନେ ଜିଣିବାର ପ୍ରଶ୍ନ ନାହିଁ ତାଙ୍କୁ ପରାସ୍ତ କରିବା ବାର ବର୍ଷ ବନବାସକୁ ଯିବେ ପାଣ୍ଡବ ମାନେ ଆପଣ ନିର୍ବିଘ୍ନରେ ରାଜ୍ୟ ସମ୍ରାଟ ବୋଲା ଏହିପରି ଯେତେବେଳେ ଶକୁନି କହିଛନ୍ତି ଦୁର୍ଯ୍ୟୋଧନ ହାତୀ ପରି ଛାତିଟାକୁ ଫୁଲି ଦେଇଛି ପଠାଇଣ

0: ସରକାର କରିଛନ୍ତି ସ୍ଥାପନା ଯେ ସର୍ବେ କରନ୍ତୁ ପାଳନା,
1: ଯୁଧିଷ୍ଠିର ଦେଖି ଦୁର୍ଯ୍ୟୋଧନର ଆଦର ଯେ
0: ପାନା ଉଡେ ଫର ହର,
1: ଆଚ୍ଛା
0: ଭାରତରେ ଛୁଆ ଜନ୍ମ ହୁଅନ୍ତି ଘଣ୍ଟାକେ ଷାଠିଏ।

0: ବିକଲା
1: ଭାଇ ଯେତେବେଳେ ପାଣ୍ଡବ ମାନେ ଦୁର୍ଯ୍ୟୋଧନ ପାଶ୍ୱରେ ଉପସ୍ଥିତ ହେଲେ
0: ଆଚ୍ଛା
1: ଦୁର୍ଯ୍ୟୋଧନ ଭାରି ସମ୍ମାନ ଦେଇଛନ୍ତି
0: ଠିକ ଠିକ
1: ଶକୁନି କହିଲେ ଯୁଧିଷ୍ଠିରଙ୍କୁ ଭଣଜା ଏ ରାଜ୍ୟ ପାଇଁ ଭାଇ ଭାଇରେ କଳହ ହେବାର କି କାରଣ ଅଛି ଗୋଟିଏ ପଶା ଖେଳ ଆରମ୍ଭ କରିବା ପଶା ଖେଳରେ ଯିଏ ଜିଣିବ ରାଜ୍ୟରେ ସମ୍ରାଟ ବୋଲେଇବ ଯିଏ ପରାସ୍ତ ପାଇବ ଭାଇ ଭାର୍ଯ୍ୟଙ୍କ ସଙ୍ଗରେ ଧରି
0: ବାର ବର୍ଷ ପର୍ଯ୍ୟନ୍ତ ବନବାସ କରିବାକୁ ଚାଲିଯିବ
1: ଆପଣଙ୍କ ମତ କଣ ପ୍ରକାଶ କରନ୍ତୁ
0: ଠିକ ଠିକ
1: ସେତେବେଳେ ଯୁଧିଷ୍ଠିର ମନେ ମନେ ଚିନ୍ତା କଲେ
0: କଣ ବୋଲି
1: ନିଶ୍ଚୟ ଖେଳଟା ହେଉଛି

0: ଧର୍ମର କଥା
1: ନିଶ୍ଚୟ ନିଶ୍ଚୟ
0: ଏକିପରି ଭାବି କରି କହିଲେ ଯୁଧିଷ୍ଠିର ହେ ମାମୁଁ ଚୌକାଦାନ ହୋଇ
1: ରାମ୍ଭର
0: ଦୁର୍ଯ୍ୟୋଧନଙ୍କୁ ଚାହିଁ ଶକୁନି
1: କହୁଛନ୍ତି
0: ଦୁର୍ଯ୍ୟୋଧନଙ୍କୁ ଚାହିଁ
1: ଶକୁନି କହୁଛନ୍ତି
0: କୁମ୍ଭର କେଉଁ ଦାନ
1: ହେ ନରବତୀ
0: ଦୁର୍ଯ୍ୟୋଧନ କହନ୍ତି ବିତି
1: ଦାନ
0: ବିତି ଦାନଙ୍କୁ ଚିନ୍ତି ଶକୁନି
1: ମନ୍ତ୍ରୀ ବର
0: ପକାଇଲେ କାଠି ବିତି ପଡିଲା
1: ସେ କାଳେ
0: ମୌନେ ଯୁଧିଷ୍ଠିର କିଲେ କପାଳେ

0: କହିଲେ ସକଳ କହିଲେ
1: ଯୁଧିଷ୍ଠିର ପାଞ୍ଚ ଭାଇ ଉଠିଲେ
2: ଆହା
1: ମନ ଦୁଃଖରେ ଜନଙ୍କ ପାଶରେ ହାଜର ହେଲେ କୁଇନ୍ତା ମନ ଦୁଃଖ କଲେ ଦ୍ରୌପଦୀ ଶୁଣୁଥିଲେ ସେ ବି ମଧ୍ୟ ମନ ଦୁଃଖ କରିଛନ୍ତି ସୁଭଦ୍ରା ବି ମଧ୍ୟ ମନ ଦୁଃଖ କରିଛନ୍ତି
2: ଠିକ
1: ଯୁଧିଷ୍ଠିର ଚିନ୍ତା କଲେ
2: ହେ
1: ପ୍ରଭୁ ଦ୍ୱାରକାଈଶ୍ୱର ଏତେବେଳେ ଆମ୍ଭ ପକ୍ଷେ ଟିକେ ସହାୟ ହୁଅ
2: ଠିକ
1: ମଦ

0: ବୁଝିଗଲୁ ନା ଭାଇ?
1: ଆହା,
0: ଅନ୍ତର କଥା ଜାଣିବା ଯୋଗେ ପ୍ରଭୁଙ୍କର ନାମ ହେଲା
1: ଅନ୍ତର୍ଯ୍ୟାମିନାଥ।
0: ଯୁଧିଷ୍ଠିର ଯେତେବେଳେ ଚିନ୍ତା କରିଛନ୍ତି
1: ଠିକ
0: ଶ୍ରୀକୃଷ୍ଣ ସବୁ ବିଷୟ ଜାଣିଲେ,
1: ଆହା,
0: ଗରୁଡ ପୃଷ୍ଠରେ ଚଢି ଏ ପାଣ୍ଡବ ମାନଙ୍କ ପାଶ୍ୱରେ ଉପସ୍ଥିତ ହେଲେ।
1: ଠିକ ଠିକ
0: ବସିଛନ୍ତି ପାଣ୍ଡବେ ମୁଣ୍ଡରେ ଦେଇ ହାତ, ଏ କାଳେ ଯୁଧିଷ୍ଠିରୁ
1: ନମିଲେ ଜଗନ୍ନାଥ।
0: ଶ୍ରୀକୃଷ୍ଣ ପୁଚ୍ଛା କରେ,
1: ହଁ
0: ଆପଣ ମାନେ କାହିଁକି ମୋତେ ସ୍ମରଣ କରିଛନ୍ତି?
1: ଆଚ୍ଛା ଆଚ୍ଛା।
0: ଯୁଧିଷ୍ଠିର କହିଲେ, ନାହିଁ ତୋତେ କେଉଁ କଥା ଅଜଣା ଅଛି? ମନ ଆରମ୍ଭରେ ମୋତେ ପଚାରୁଛୁ।
1: ଠିକ ଠିକ
0: ଦୁର୍ଯ୍ୟୋଧନ ପଶା ଖେଳରେ ସର୍ବସ୍ୱ ଜାଣିଛି।
1: ଆଚ୍ଛା ଆଚ୍ଛା।
0: ପଶା ଖେଳରେ ମୁଁ ପରାସ୍ତ ପାଇ 12 ବର୍ଷ ବନବାସ କରିବାକୁ ପଡିଛି। ଏ ଶୁଣି ଶ୍ରୀକୃଷ୍ଣ କହନ୍ତି କପଟେଶ
1: କୁନି,
0: ଶୁଣି ଶ୍ରୀକୃଷ୍ଣ କହନ୍ତି
1: କପଟେଶ କୁନି,
0: ଯାଇଲା ଦୁର୍ଯ୍ୟୋଧନ
1: ପାରିଲ ଜାଣି,
0: ବେଳୁ ବେଳ ଅନ୍ୟାୟ
1: କର ଗୁରୁ ସାଇ,
0: ବିସ୍ମରଣ ଥାଇ
1: ନବେଲେ ବୁଝାଇ,
0: ଏ ଗୁରୁ ଅନ୍ୟାୟ ନେହିବ
1: ଧରଣି,
0: ଓହି ମହାରଗନ୍ଧିତ
1: ହେଲେ ଚକ୍ର ପାଣି,
0: ତମ ଚକ୍ର ପ୍ରାୟ ଦୁଇ
1: ନେତ୍ର ହେଲା,
0: ଠିକରୁ ଚକ୍ର ଖସି ଭୂମିରେ
1: ପଡିଲା ରାମ
0: ହାତେ ସୁଦର୍ଶନ ଏକାଳେ ଭୀମସେନ ବୋଲନ୍ତି
1: ଉତ୍ତର
0: ମୋତେ ଆଜ୍ଞା
1: ଦିଅଧନ
0: ସଙ୍ଗେ
1: ଏହିପରି
0: ଭୀମସେନ ଘୋର ପ୍ରତିଜ୍ଞା କରି କହିଛନ୍ତି।
1: ଆଚ୍ଛା
0: ଯୁଧିଷ୍ଠିର କହୁଛନ୍ତି, ନୁହରେ ଆରତ ହେବ ଏହା ଦିନେ ଯେବେ
1: ଧର୍ମ ହୁଏ ସତ୍ୟ।

0: ଅର୍ଜୁନ କହିଲେ ମହାପ୍ରଭୁ ହଁ ହଁ ବାର ବର୍ଷ ବନବାସ କରିବାକୁ ସ୍ଥିର ହେଲା
1: ଆଚ୍ଛା
0: କିନ୍ତୁ ଦୁଃଖ ନାହିଁ
1: ନା ନା
0: ସୁଭଦ୍ରା ଦେବୀଙ୍କର ସାତ ମାସ ଗର୍ଭ
1: ଆଚ୍ଛା ଆଚ୍ଛା
0: ତାଙ୍କୁ ଧରି କିପରି ବନବାସରେ ଆମ୍ଭେମାନେ ଚଳିବୁ
1: ନିଶ୍ଚୟ ନିଶ୍ଚୟ
0: ଏପରି ଭାବି

0: ବିଦୁର କହି ଆପଣ ମାନେ ତ ବନବାସ କରିବାକୁ ହେଲା। ଆପଣଙ୍କର ମାତା କୁନ୍ତୀ ଦେବୀ ବୃଦ୍ଧ ସମୟ
1: ବୁଢ଼ୀ ଲୋକ
0: ତାଙ୍କୁ ଧରି କିପରି ବନବାସ କରିବ? ମୋର ପୁରରେ କୁନ୍ତୀ ରହିଥାନ୍ତୁ, ବାର ବର୍ଷରେ ଯେତେବେଳେ ଆପଣମାନେ ବନବାସକୁ ଲେଉଟିବେ ଆପଣଙ୍କର ପୁରକୁ ଆପଣଙ୍କର ମାତା ଆସିବେ।
1: ଠିକ ଠିକ
0: ଏହିପରି ବିଦୁର କହିଛନ୍ତି। ଶ୍ରୀକୃଷ୍ଣ କହନ୍ତି ଯୁଧିଷ୍ଠିରଙ୍କୁ ଚାହିଁ ବନବାସୀ ହେଲ ତ ପାଣ୍ଡବ
1: ଭାଇ
0: ରହିଥାନ୍ତୁ ତୁମ୍ଭ

0: ବାର ବର୍ଷ ଯାଏ ବାର ତାରେ ରହି ଆମ ଗୋବିନ୍ଦ ହେ ଗୋବିନ୍ଦ ଦାସ ରହି ଅର୍ଜୁନଙ୍କ ରଥେ ପ୍ରଭୁ ହୋଇଥିଲ ସାରଥି।
1: ଏହିପରି ଯେତେବେଳେ ସୁଭଦ୍ରାଙ୍କୁ ଅର୍ଜୁନ ବୁଝେଇଛନ୍ତି
0: ଆଚ୍ଛା
1: ଧନ

0: କିପରି କ୍ରନ୍ଦନ କରି ସୁଭଦ୍ରା ଯେତେବେଳେ ପୁଛା କରେ
1: କହିଛନ୍ତି,
0: ସେତେବେଳେ ଅର୍ଜୁନ କହିଲେ, ଗୋ ସୁଭଦ୍ରେ,
1: ହଁ,
0: ମୁଁ ଜେଣେ ଗଲେ ବି ମଧ୍ୟ ତୋର ନିକଟରେ ଅଛି ବୋଲି ଭାବେ।
1: ଆଚ୍ଛା ଆଚ୍ଛା
0: ଭାଇ,
1: ହଁ,
0: ଆମର ଭଞ୍ଜ କବି ପଦେ ଦେଖିଲେ,
1: ଆଚ୍ଛା,
0: ଦୂରେ

0: ବୁଝିଗଲ ନା ଭାଇ? ପାଣ୍ଡବ ମାନଙ୍କୁ କପଟ ପୋଷା କରି ପରାସ୍ତ କରି ବନବାସକୁ ଛାଡିଛନ୍ତି ଦୁର୍ଯ୍ୟୋଧନ। ମତ ଗର୍ବରେ ମୋର ସମ୍ପଦ ଦେଖନ୍ତୁ ବୋଲି ଆକାଶ ମାର୍ଗରେ
1: ପାଣ୍ଡବ ବୁଲୁଛନ୍ତି,
0: ଏବେ ଆସିଛି ତାହାକୁ ଖାଇ ସମ୍ପ।

0: ଦୁର୍ଯ୍ୟୋଧନ କେଶ
1: ସେତେବେଳେ
0: ଦୁର୍ଯ୍ୟୋଧନ ପ୍ରାଣର ବି କଳେ ରଥରେ ଅର୍ଜୁନ
1: ବୋଲିଲେ ଆକୁଳେ
0: ଯୁଧିଷ୍ଠିର ସହଦେବ ଭାଇଙ୍କୁ
1: ଚାହିଁଲେ
0: ଏଥିର କାରଣ ବାବ
1: ହରେ ବୋଇଲେ
0: ଅଛି
1: ଅର୍ଜୁନ ରଥ ବୋଲି
0: ସହଦେବ କର ନାହିଁ କହୁଛନ୍ତି
1: ଭାଇ
0: ପଞ୍ଚକଟକ ହସ୍ତାଚକ୍ରବର୍ତ୍ତୀ ଆସୁଥିଲେ ଆମକୁ
1: ସେ ଖାଇ ସମ୍ପତ୍ତି
0: ଚିତ୍ରସେନ ଦିଗ୍ବିଜୟ ବି ଯାଉଥିଲେ ପାଣ୍ଡବଙ୍କ ସେଠୁ ବୋଲି
1: କରି ସକଳ କାରଣ
0: ଯୁଧିଷ୍ଠିରି ସହଦେବ ଦେଲେ ବୁଝାଇଣ ସେତେବେଳେ ଅର୍ଜୁନକୁ ଯୁଧିଷ୍ଠି ଚାହିଁଲେ କ୍ଷତ୍ରିୟ ରୁଦ୍ଧିର ପୁରୁଷ
1: ହୋଇଛି ବୋଇଲେ
0: ଭାଇରେ ଭାଇରେ ଆମ୍ଭେ
1: ହୋଇଲା
0: ଆମ୍ଭଙ୍କୁ ହସ୍ତିନାରାଜା
1: ଗୌରେ ମାରି
0: ଆମ୍ଭେ ମଧ୍ୟ ମାରି ପାରି
1: ମାରିଥିଲେ
0: ଆମ୍ଭେ ସୋଦରେ ସ୍ୱରେ
1: ବିବାଦୀ ହୋଇଲେ
0: ଆମ୍ଭର ବିଙ୍କି ପର
1: ମାତଳିକୁ
0: ପୁଚ୍ଛା କଲା ଇନ୍ଦ୍ର
1: ବଳାରେ
0: ମାତଳି
1: ରଥକୁ ବାନ୍ଧିଲା
0: ମାତଳି କହୁ ଅଛି ଯୋଡି
1: ଦୁଇ କର
0: ଦୁର୍ଯ୍ୟୋଧନଙ୍କର ଭି ଅର୍ଜୁନ ମୋ ଭାଇ ଦୁର୍ଯ୍ୟୋଧନଙ୍କୁ ବାନ୍ଧିଲା
1: ବୋଲି
0: ରଥ ବାନ୍ଧିଲା ଦୁର୍ଯ୍ୟୋଧନଙ୍କୁ ଛାଡି ଦିଅ ବୋଲିଲେ ଅର୍ଜୁନ ତୁମ ମୁଣ୍ଡ ଦେବ ଅର୍ଜୁନ ବାନ୍ଧିଲେ ବୋଲି ଶୁଣିଲ
1: ପୁଅ
0: ମହାପତ୍ର
1: ପରାୟ
0: ପୂର୍ବେ ତାଙ୍କର ବଳ ଜାଣିଥିଲେ
1: ସେହି
0: ବାବନଙ୍କୁ ବାହୁ ବଳେ ଥିଲେ ଚିତ୍ରସେନ
1: ସ୍ନାନରେ
0: କାଣ୍ଡରେ ଥିଲେ
1: ଗୋଣ୍ଡା
0: ସେହି ଭୟ ରଖିକରି ଇନ୍ଦ୍ରଙ୍କର ଦୁର୍ଯ୍ୟୋଧନ କେଶ ବାମ ହସ୍ତରେ
1: ଧରିଲା
0: ଅର୍ଜୁନ ତୋର
1: ଭାଇକି ବୋଲି
0: କେଶରୀ ଫିଙ୍ଗିଦେଲା
1: ଚିତ୍ରସେନ
0: କେଶ ଧରି ଫିଙ୍ଗିଦେଲା
1: ଚିତ୍ରସେନ
0: ସେତେବେଳେ ଦୁର୍ଯ୍ୟୋଧନ ପଟ ପରି ଦୁର୍ଯ୍ୟୋଧନ
1: ଆକାଶେ ଉଡିଲେ
0: ଆଉ ଥରେ ଦୁର୍ଯ୍ୟୋଧନ ଡାକିଲା
1: ପୁରେ
0: ବାଳ ଧରି ଫିଙ୍ଗିଦେଲା
1: ଚିତ୍ରସେନ
0: ତଳେ ପଡି ଛେଚି ହୋଇ
1: ମୋର ବାଣ
0: ଆଉ ଥରେ ଅର୍ଜୁନ ମନ
1: ଭେଦି ଗଲେ
0: ଆକାଶରୁ ତଳକୁ ପାବଛ କରି
1: ଦେଲେ
0: ଆକାଶରୁ ତଳକୁ ପାବଛ
1: କରି ଦେଲେ
0: ପାବଛରେ ଗଡି ଗଡି ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କ ପାଦ ତଳେ
1: ପଡିଲ ପଡି ରାମ ରେ ହରି ରାମ ରେ ଭଗ ରାମ ରେ
0: ହେ
1: ନବୀନ ସୁନ୍ଦର ରାମ
0: ଭାଇ ମୁଁ ବୋଲିବା ଲୋକର ମୋ ନାମ ମୁରାରୀ
1: ଆଚ୍ଛା
0: ମୁଁ ବୋଲିବାରୁ ଦୁର୍ଯ୍ୟୋଧନ ଆପେ ବାହାରି
1: ଠିକ
0: କପଟ ପଶା ଖେଳ କରି ପାଣ୍ଡବ ମାନଙ୍କୁ ସର୍ବସ୍ୱ ପରାସ୍ତ କରି ବନବାସକୁ ପଠେଇଲା
1: ଠିକ
0: ମତ ଗର୍ବରେ ଲକ୍ଷ ଲକ୍ଷ ବିମାନ ସାସଦା କରି ଆକାଶ ମାର୍ଗରେ ଯାଉଥିଲା ଦୁର୍ଯ୍ୟୋଧନ ତାର ପରିଣାମ ଶେଷରେ କଣ ହେଲା ବୁଝିଗଲ ନା ଭାଇ ଏଣୁ କରି ଅତି ଗର୍ବେ ହତଲଙ୍କା ଗର୍ବ କରି ଦୁର୍ଯ୍ୟୋଧନ ଯାଇଥିବାରୁ ଏ ପ୍ରତିଫଳ ସେ ପାଇଛି ଜୟ ଜଗନ୍ନାଥ।

0: ନମସ୍କାର ଶ୍ରୋତା ଭଉଣୀ,
1: ଅନେକ ଅନେକ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ସହ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ଅଛି ମୁଁ ଅରୁନ୍ଧତୀ ପାଢ଼ୀ।

0: ସତ ଶ୍ରୋତା ଭଉଣୀ, ବେଳେବେଳେ ମଣିଷ ଯାହା ଚାହେଁ ତା ପାଏ ନାହିଁ, ଏଇ ଦେଖୁନାହାନ୍ତି? ଯେମିତି ରାତି ପାଇଥିଲେ ତ ରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥାନ୍ତେ, ଆଉ ସୀତା ମାଙ୍କୁ ବଣର କଣ୍ଡଗୀତ ରାସ୍ତାରେ ଚାଲିବାକୁ ପଡ଼ନ୍ତାନି କି ଦୁଷ୍ଟ ରାବଣର ବନ୍ଦିନୀ ଭାବେ ଅଶୋକ ବନରେ ଦିନ ବିତାଇବାକୁ ପଡ଼ନ୍ତାନି। ଭଉଣୀ, ସ୍ୱୟଂ ଭଗବାନଙ୍କ ଅବତାର ଯିଏ, ତାଙ୍କୁ ପୁଣି ଦୁଃଖ କଷ୍ଟ ଆଉ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଟିକେ ଚିନ୍ତା କଲେ ଭଉଣୀ, ଯଦି ଶ୍ରୀ ରାମଚନ୍ଦ୍ରଙ୍କ ଜୀବନରେ ଏହି ସମସ୍ୟା ଆସିନଥାନ୍ତା, ତେବେ ଦୁଷ୍ଟ ଦାନବ ପାପାଚାରୀ ରାବଣର ନିଧନ ହୁଅନ୍ତା କିପରି? ତାର ପାପର ଭାରତ ଆହୁରି ବଢ଼ନ୍ତା ନା? ରାବଣ ଦ୍ୱାରା ମା ସୀତାଙ୍କ ହରଣ ଯେତେବେଳେ ହେଲା, ସେହି ସମସ୍ୟାର ସମାଧାନ ସ୍ୱରୂପ ତ ପ୍ରଭୁ ରାମଚନ୍ଦ୍ର ରାବଣଙ୍କୁ ମାରିଲେ, ଯାରି ଫଳରେ ସମସ୍ତେ ଶାନ୍ତିରେ ଜୀବନ ଚିମ୍ପାରିଲେ। ହଁ ଭଉଣୀ, ସମସ୍ତଙ୍କ ଜୀବନରେ ସମସ୍ୟା ତ ଅଛି, କିନ୍ତୁ ସେହି ସମସ୍ୟାରେ ବ୍ୟତିବ୍ୟସ୍ତ ନ ହୋଇ ଶାନ୍ତ ଚିତ୍ତରେ ତାର ସମାଧାନର ପନ୍ଥା ବାହାର କରିପାରିଲେ ସମସ୍ୟା ଜୀବନରେ କିଛି କ୍ଷତି କରିପାରିବ ନାହିଁ। ବିଶେଷ କରି ଆମେ ମହିଳାମାନେ ସେ ଗୃହିଣୀ ହୁଅନ୍ତୁ ବା କର୍ମଜୀବୀ, ଆମ ଜୀବନରେ ସମସ୍ୟା ଟିକିଏ ବି ଦେଖାଦେଲେ ଆମେ ଧୈର୍ଯ୍ୟହରା ହୋଇଯାଉ, ଜୀବନଟା ତୁଚ୍ଛ ଲାଗେ। ବେଳେବେଳେ ଦେଖାଯାଏ କେତେକ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତିନି। ହେ ଭଉଣୀ, ସମସ୍ୟାର ସମାଧାନର ପନ୍ଥା କ'ଣ ଆତ୍ମହତ୍ୟା? ନା, ପ୍ରତି ପଦକ୍ଷେପରେ ଜୀବନରେ ଆସୁଥିବା ଝଡ଼ ଝଞ୍ଜାକୁ ଦୃଢ଼ତାର ସହିତ ମୁକାବିଲା କରି ଆଗକୁ ବଢ଼ିବାଟା ହିଁ ହେଉଛି ବିଜ୍ଞତା। ସତରେ ଜୀବନରେ ସଂଘର୍ଷ କରି ସଫଳତା ପାଇବାର ଯେଉଁ ଆନନ୍ଦ ଅଛି, ତାହା ଅନୁଭବୀ ହିଁ ଭଲ ରୂପେ ଅନୁଭବ କରିପାରିବ। ନ ଡରି ନ ହାରି ଆସିଥିବା ସମସ୍ୟାକୁ ମୁକାବିଲା କରିପାରିଲେ ନା ଜୀବନଟା ସରସ ସୁନ୍ଦର ହୋଇଯିବ। ଆଜିକାଲି ତ ଏଇ ମହଙ୍ଗା ଦୁନିଆରେ ସମସ୍ତେ କିଛି ନା କିଛି କାମ କରି ରୋଜଗାରକ୍ଷମ ହେବାକୁ ବାଧ୍ୟ, ନଚେତ ଜୀବନରେ ଟିକେ ସୁଖ ସ୍ୱାଚ୍ଛନ୍ଦ୍ୟରେ ବଞ୍ଚିବାଟା କଷ୍ଟ ହୋଇଯିବ। ତେଣୁ ଆଜି ପ୍ରାୟତଃ ସବୁ ମହିଳାମାନେ ରୋଜଗାରକ୍ଷମ, ଏପରି ସ୍ଥଳେ ଉଭୟ ଘର ଓ କର୍ମକ୍ଷେତ୍ରର ସବୁ ଦାୟିତ୍ୱକୁ ସୁଚାରୁ ରୂପେ ନିଭାଇବାକୁ ପଡ଼େ ମହିଳାଙ୍କୁ। ଏଣୁ ନିଶ୍ଚିତ ଭାବେ ଦୁଇଟି କ୍ଷେତ୍ରର ସମସ୍ୟାର ସମାଧାନ ନାରୀକୁ ହିଁ କରିବାକୁ ପଡ଼େ। ପ୍ରକୃତ ପକ୍ଷେ ଯେହେତୁ କାମ ଅଧିକା, ତେଣୁ ସମସ୍ୟା ମଧ୍ୟ ଅଧିକା ଆମମାନଙ୍କର। ଆଜି ଆସନ୍ତୁ ଏପରି ପରିସ୍ଥିତିରେ କର୍ମଜୀବୀ ମହିଳାଙ୍କ କ'ଣ ସବୁ ସମସ୍ୟା ରହିଛି ଏବଂ ତାର ସମାଧାନ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରିବା। ଆଜିର ଆଲୋଚ୍ୟ ବିଷୟ ହେଉଛି କର୍ମଜୀବୀ ମହିଳାଙ୍କ ସମସ୍ୟା। ଆଉ ଏହି ବିଷୟକୁ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର। ତେବେ ଆସନ୍ତୁ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡମ୍ ନମସ୍କାର।
1: ନମସ୍କାର।
0: ଆପଣ ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୁଁ ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ସ୍ଲମ୍ ଇମ୍ପ୍ରୁଭମେଣ୍ଟ ଅଫିସର, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ।
0: ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମ ତଥା ଶ୍ରୋତା ଭଉଣୀମାନଙ୍କ ତରଫରୁ ଅନେକ ଅନେକ ସ୍ୱାଗତ। ମ୍ୟାଡମ୍, ଆଜି ତ ଆପଣ ଜାଣିଛନ୍ତି ଆମର ଆଲୋଚନାର ପ୍ରସଙ୍ଗ ରହିଛି କର୍ମଜୀବୀ ମହିଳାଙ୍କ ସମସ୍ୟା। ତେବେ ଏଠି ଆପଣ ପ୍ରଥମେ କୁହନ୍ତୁ, ସମସ୍ୟା ମାନେ ଆମେ କୋଉ ପ୍ରକାର ଘଟଣା ବା ପରିସ୍ଥିତିକୁ ବୁଝିବା?
1: ମୋ ମତରେ ଯଦି ସମସ୍ୟାକୁ ସମସ୍ୟା ବୋଲି ଭାବିବା, ଯୋଉ କର୍ମଜୀବୀର ଆପଣ ଟପିକ୍ର

0: ୱମେନ୍ ଯେଉଁମାନେ ସେମାନେ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି କିମ୍ବା କୁହାଯାଉଛି ଯେ ସେମାନଙ୍କ ପ୍ରୋବ୍ଲେମ୍ ଫେସିଂ ପ୍ଲସ୍ ସେମାନଙ୍କ ପାଇଁ ତାଙ୍କ ଫ୍ୟାମିଲି ଯେଉଁ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ତ ଏଗୁଡ଼ାକ ଦିସ୍ ଆର୍ ନଥିଙ୍ଗ୍ ବଟ୍ ମୋ ହିସାବରେ ମାଇଣ୍ଡ ସେଟ୍ସ ଗୁଡ଼ାକ
1: ନିଜର
0: ଚିନ୍ତାଧାରା ଦେଖିବେ, ଗାଁକୁ ଯାଇଛନ୍ତି, ଗାଁ ଗୁଡାକରେ ଦେଖିଛନ୍ତି, ସେଇଠି ସ୍ତ୍ରୀ ପୁରୁଷଙ୍କ ଭିତରେ କାମ କରିବାରେ କାମ ଏଠୁ ମ୍ୟାନୁଆଲ ୱାର୍କ ହାର୍ଡ ୱାର୍କ ଯୋଉଠି ଆପଣଙ୍କର କ୍ଷେତରେ କାମ କରନ୍ତି, ସେମାନେ
1: ଶାରୀରିକ
0: ବହୁତ ପରିଶ୍ରମ କରନ୍ତି, କେତେ ଜାଗାରେ କ୍ଷେତରେ ପାଣି ମଡେଇବାଠୁ ଆରମ୍ଭ କରିକି ଚାରା ରୋପଣ ତ ସ୍ତ୍ରୀ ଲୋକ ହିଁ କରନ୍ତି, ସେଇ ମ୍ୟାନୁଆଲ କାମ ସେମାନେ ହିଁ କରନ୍ତି, ଲେଡିଜ୍ ମାନେ କରନ୍ତି, ଜେଣ୍ଟସ୍ ମାନେ ମେନଲି ମେକାନିକାଲ କାମ କରନ୍ତି, ଟ୍ରାକ୍ଟର ଚଳେଇବାଟା ହଳ ଚଳେଇବାଟା ସେମାନେ କରନ୍ତି, ମ୍ୟାନୁଆଲ ୱାର୍କ ଫିଜିକାଲ ୱାର୍କ ଲେଡିଜ୍ ମାନେ କରନ୍ତି, ଇଭିନ୍ ଆପଣ ଦେଖିଥିବେ ଆପଣଙ୍କ ଯୋଉ ଭାଟି ଗୁଡାକ ଅଛି ଇଟା ଭାଟିରେ ସେଇଥିରେ ମ୍ୟାନୁଆଲ ଲେବର ଯେତିକି ଜେଣ୍ଟସ୍ ସେତିକି ଲେଡିଜ୍, ସେମାନେ ତ ପୁଣି ସେମାନଙ୍କ ଛୁଆ ପିଲା ସେମାନଙ୍କ ଫ୍ୟାମିଲିକୁ ମେଣ୍ଟେନ୍ କରନ୍ତି, ଖାଇବା ଧରିକି ଆସନ୍ତି, ଖାଆନ୍ତି, ପିଲାମାନଙ୍କୁ ସମ୍ଭାଳନ୍ତି, ପୁଣି ଯାଆନ୍ତି। କଥା ହଉଛି ଆମର ଏବେର ଲାଇଫ ଷ୍ଟାଇଲ, ଅର୍ବାନ ଲାଇଫ ଷ୍ଟାଇଲ, ଆମେ ଯେତିକି ସୋଫିଷ୍ଟିକେଟେଡ ଲାଇଫ ଆମେ ବଞ୍ଚିବୁଛି ଯାଉଛୁ ବଞ୍ଚୁଛୁ ଆମେ ଯେତିକି
1: କିଛିଟା ଉଣା ହେଇଗଲା ଆମେ ତାକୁ ସମସ୍ୟା
0: ଆମେ ତାକୁ ସମସ୍ୟା ବୋଲି ଭାବୁଛୁ। ଯଦି ଗୋଟେ ଲେଡିଜ ଯଦି ଭାବୁଛି ଇକ୍ୱିଟି ଅଫ ଜେଣ୍ଡରରେ ବୋଥ, ମୁଁ କହୁଛି ଗୋଟେ ଲେଡିଜ ପାଇଁ ଗୋଟେ ଜେଣ୍ଟସ ପାଇଁ, ସେମାନେ ପରସ୍ପର ଯଦି ସ୍ୱାମୀ ସ୍ତ୍ରୀ ହିଁ କହୁଛୁ ଯେତେବେଳେ ଆମେ ସର୍ଭିସ କଥା କହୁଛୁ, ତ ସେ ଜାଗାରେ ଦି ଜଣଙ୍କର ମାଇଣ୍ଡ ସେଟ୍ ରହିବାର ଅଛି ଯେ ୟେସ୍ ଆମେ ଆମ ଯୋଉ ଲାଇଫ ଷ୍ଟାଇଲ ଅଛି ସେଥିରେ କିଛିଟା ଆମେ କମ୍ପ୍ରମାଇଜ କରିବାକୁ ଯାଉଛୁ, ଯଦି ଆମେ ଆମର ବେଟର ଲିଭିଂ ଷ୍ଟାଣ୍ଡାର୍ଡ କରିବାର ଅଛି, ଛୁଆମାନଙ୍କର ଫ୍ୟୁଚର ଆମକୁ ଭଲ ବଢ଼ିବାର ଅଛି, ପ୍ଲସ୍ ୱି ନିଡ୍ ସମ୍ ସେଭିଂସ, ସେଇ ଜାଗାରେ ଯେତେବେଳେ ପୁରୁଷ ଓ ସ୍ତ୍ରୀ ଦି ଜଣ ଯାକ ଭାବିବେ ଯେ ଏଇ ମାଇଣ୍ଡ ସେଟ୍ରେ ଆମେ ରହିବା, ସର୍ଭିସଟା ଆମର ଫ୍ୟୁଚର ପାଇଁ ପ୍ରେଜେଣ୍ଟ ପାଇଁ ଗୋଟେ ନେସେସିଟି, ଆଉ ସେ ଜାଗାରେ ଆମକୁ କିଛିଟା କମ୍ପ୍ରମାଇଜ କରିବାକୁ ପଡୁଛି, ଯେଉଁଥିରେ କି ପ୍ରୋବ୍ଲେମ ସିଏ ଆସିବ ତାର ସଲ୍ୟୁସନ୍ ବି ଆସିବ, ସେଇଥିରେ ହିଁ ଖୁସି ଅଛି, ତ ଏଇଟା ପ୍ରୋବ୍ଲେମ ବୋଲିକି ହିଁ ଭାବାଯିବ ନାହିଁ ମୋ କନସେପ୍ଟରେ।
1: ଏମିତି ତ ଅନେକ ଗୁଡ଼ିଏ ସମସ୍ୟା ପ୍ରତ୍ୟେକ ବ୍ୟକ୍ତି, ସେ ପୁରୁଷ ହଉ ବା ସ୍ତ୍ରୀ, ସମସ୍ତଙ୍କ ପାଖକୁ ଆସିଥାଏ, ବିଶେଷ କରି ସ୍ତ୍ରୀ ଲୋକମାନେ ବା ମହିଳାମାନେ କେଉଁ ପ୍ରକାର ସମସ୍ୟା ପଡ଼ିଥାନ୍ତି ବୋଲି ଆପଣ ଅନୁମାନ କରୁଛନ୍ତି?
0: ଦେଖନ୍ତୁ ସମସ୍ୟା ମାନେ ଆପଣଙ୍କର ଧରିବେ, ଆପଣ ପ୍ରାୟତଃ ତିନିଟା କାଟେଗୋରିର ଲେଡିଜ ସର୍ଭିସ ପାଇଁ ଯାଆନ୍ତି। ଗୋଟେ ହେଲା ପ୍ରଥମେ ଯେତେବେଳେ ସେମାନେ ତାଙ୍କର ଷ୍ଟଡିଜ କମ୍ପ୍ଲିଟ କରିକି ଯେତେବେଳେ ଅନମ୍ୟାରିଡ୍ ଝିଅମାନେ ନ୍ୟୁଲି ଏଜୁକେଟେଡ୍ ପିଲାମାନେ ଯେତେବେଳେ ଯାଆନ୍ତି ବାହାରକୁ ସର୍ଭିସ କରିବା ପାଇଁ, ତ ସେ ସମୟରେ ଟିକେ ସେମାନେ କିଛିଟା ଟିଜିଂର ଫେସ୍ କରନ୍ତି, ଯେହେତୁ ସେମାନଙ୍କର ସର୍ଭିସ ଥାଏ, ମ୍ୟାରେଜବୁଲ ଏଜ୍ ଥାଏ, ଡ୍ରେସ୍ ଅପ୍ରେ ଦେ ଲୁକ୍ ବ୍ୟୁଟିଫୁଲ, ୟୁଜୁଆଲି ମାନେ ଯେକୌଣସି ଆପଣ ସର୍ଭିସ ସେକ୍ଟରରେ ଦେଖନ୍ତୁ, କେବଳ ପୁରୁଷ ଲୋକମାନେ ଚାକିରି କରିବା ଅପେକ୍ଷା ଯେତେବେଳେ ଲେଡିଜ୍ ମାନେ ଏଣ୍ଟର କରନ୍ତି ଗୋଟେ ସର୍ଭିସ ଇଏରେ, ସେ ଜାଗା ବହୁତ କଲରଫୁଲ ଦେଖାଯାଏ, ମାନେ ଯେହେତୁ ବିଭିନ୍ନ ରଙ୍ଗର ଶାଢ଼ୀ ଫାଡ଼ି ଡ୍ରେସ୍ ପତ୍ର ପିନ୍ଧିଥାନ୍ତି, ତ ସେ ସମୟରେ କିଛିଟା କେତେଟା ଅଫିସରେ ଏମିତି ଯଦି ଟିଜିଂର ଟିକେ ଇଏ କରିଥାନ୍ତି, ଯଦି ସେଇଟା ଯଦି କିଛି ଦିନ ପରେ ମେଣ୍ଟେନ୍ ହେଇଯାଏ ମୋତେ ଲାଗେନି ସେଇଟା କିଛି ପ୍ରୋବ୍ଲେମ, କାହିଁକି ନିଜ ଆଟିଚ୍ୟୁଡ୍ ଉପରେ ଡିପେଣ୍ଡ କରୁଛି ସେ ଜିନିଷ। ଆଉ ଆଜିକାଲି ପ୍ରଫେସନରେ ଆପଣଙ୍କର ବହୁତ ଏଥିକ୍ସ ଆସିଗଲାଣି ସବୁ ଜାଗା ସବୁ ପ୍ରଫେସନରେ, କାହିଁକିନା ଲେଡିଜ୍ ୱୁମେନ୍ ଏମ୍ପାୱାରମେଣ୍ଟ ଦିନକୁ ଦିନ ବଢ଼ୁଛି, ତ ସେମାନେ ବି ଜାଣିଛନ୍ତି ଗୋଟେ ଲଟେ ଆସିଛି ଆପଣଙ୍କର ହାରାସମେଣ୍ଟ ଅଫ୍ ୱୁମେନ୍ ଆଟ୍ ୱାର୍କ ପ୍ଲେସ୍ ଯେଉଁ ଅଛି, ତ ସେଇ ରୁଲ୍ ରେଗୁଲେସନ୍ ପ୍ରତି ସମସ୍ତେ ଆୱେର୍ ଅଛନ୍ତି ଆଜିକାଲି, ତ କିଛି ବି କୌଣସି ପ୍ରକାର ମାନେ ଭର୍ବାଲ କିମ୍ବା ପାଟିରେ କିମ୍ବା ଇଙ୍ଗିତ ଅନୁସାରେ ଯଦି ଆପଣ କୌଣସି ପ୍ରକାର ଆସଲ୍ଟ କରନ୍ତି କୌଣସି ଲେଡିଜକୁ, ତ ତା ପାଇଁ ଆଇନ ଅଛି।
1: ସାଧାରଣତଃ ମହିଳାମାନେ ଚାକିରି କ୍ଷେତ୍ରକୁ ଗଲାବେଳେ ଅଞ୍ଜଳଠୁ ଚିନ୍ତାଧାରା କେତେକ ବ୍ୟକ୍ତିଙ୍କ ମନରେ ବସା ବାନ୍ଧିଯାଇଥାଏ, ସେମାନେ କହନ୍ତି ଯେ ଝିଅଟା ଚାକିରି କରିବାକୁ ଗଲା ସେ ପୁରୁଷ ସାଙ୍ଗରେ ହସିଲା କି ତା ସାଙ୍ଗେ କଥା ହେଇଗଲା, ଏ ସମସ୍ୟା ଗୁଡିକ ପ୍ରାୟତଃ ଝିଅମାନଙ୍କ ପାଖରେ ଦେଖାଯାଏ, ସେ ବିଷୟରେ ଆପଣ କଣ କହିବେ?
0: ଏଇ ଯୋଉ ଆପଣ କହିଲେ ଏଇ ଯୋଉ କନଜରଭେଟିଭ ଆଇଡିଆ, ଏଇଟା ହଉଛି ଆପଣଙ୍କର ମାଇଣ୍ଡସେଟ୍, ସେଇ ମାଇଣ୍ଡସେଟ୍କୁ ଆଜି ଆମକୁ ଚେଞ୍ଜ କରିବାର ସମୟ ଅଛି। ଗୋଟେ ଝିଅକୁ ଯେତେବେଳେ ଆପଣ ପଢ଼େଇ ପାରୁଛନ୍ତି, ଗୋଟେ ଝିଅ ଯେତେବେଳେ ପାଠ ପଢ଼ି ପାରୁଛି, ବିଟେକ୍ କରୁଛି, ମେଡିକାଲ କରୁଛି, ସେତେବେଳେ ସେ ଯାଇକି ଜେଣ୍ଟସ୍ ମାନଙ୍କ ସାଙ୍ଗରେ ଗୋଟେ ଅଫିସରେ କାମ କରିପାରିବ ନାହିଁ, ସେଇଥିରେ କ'ଣ ତାର ନିଜର ଇଣ୍ଡିପେଣ୍ଡେନ୍ସ ନାହିଁ, ପର୍ସନାଲିଟି ଅଛି। ଆମର ଆଜିର ଡେଟ୍ରେ ଆମର ପ୍ରେସିଡେଣ୍ଟ ଅଛନ୍ତି ଲେଡିଜ୍, ପ୍ରାଇମ୍ ମିନିଷ୍ଟର ହେଇଛନ୍ତି ଲେଡିଜ୍,
1: କ୍ଷେତ୍ରରେ
0: ଅଛନ୍ତି, ଆଉ ଏକ୍ସେଲିଂ। ଏଇଟା କେବଳ ମାଇଣ୍ଡସେଟ୍ ଯେ ମାନେ ଗୋଟେ କନଜର୍ଭେଟିଭ

0: ରୁହେ, ସେପର୍ଯ୍ୟନ୍ତ ସେମାନେ ରୁହନ୍ତି, ଇନ୍ ଦ ମିନ୍ ଟାଇମ୍ ସେମାନେ କୁକିଂ ଆଉ ଏସବୁ କାମ ମଧ୍ୟ କରନ୍ତି। ତ ତା ବାଦେ ସକାଳୁ ଆର୍ଲି ଉଠିକି ବାକି ଦିନ ସାରାର ପ୍ଲାନ୍ ଅପ୍ କରିବାଟା ମୋ ପାଇଁ ଜରୁରୀ ହେଇଯାଏ, ଯେ ଆଜି କ'ଣ ରୋଷେଇ ହେବ।
1: ଜଣେ ଗୃହିଣୀ ହିସାବରେ ଆମର କର୍ତ୍ତବ୍ୟ ଅଛି ଯେ ଆମେ ଯେତେ ଉଚ୍ଚକୁ ଗଲେ ମଧ୍ୟ ଆମର ନିଜର କର୍ତ୍ତବ୍ୟଟା
0: ହଜବେଣ୍ଡ କ'ଣ ଖାଇବେ, ପିଲା ବଡ଼ ପୁଅର କ'ଣ ପସନ୍ଦ, ସାନ ପୁଅ କ'ଣ ଖାଇବ, କିଛି ସ୍ପେଶିଆଲ ବନା ହେବ କି, ଏ ଜିନିଷ କେଉଁଠି ରହିବ, ସେ ଗୋଟେ ପ୍ଲାନ୍ ଅପ୍ ରହିବାକୁ ପଡେ। ଯେଉଁଟାକି ସକାଳୁ ଆପଣ କୁଲ୍ ମାଇଣ୍ଡରେ ଯଦି ଉଠୁଛନ୍ତି, ଉଠିଲା ପରେ ଆପଣ ଗୋଟେ ପ୍ଲାନ୍ ଅପ୍ ହେଇଯିବ, ସେ ଅନୁସାରେ ଆପଣ ଗାଇଡେନ୍ସ ଦେଇଦେବେ କେଉଁଟା କ'ଣ ହେଉଛି, ତାପରେ ଜିନିଷ ସ୍ମୁଥ୍ ହିଁ ଚାଲେ, କିଛି ଅସୁବିଧା ହୁଏ ନାହିଁ।
1: ଆପଣଙ୍କୁ ଘରୋଇ କାମ ଖାଲି ଦେଖାଶୁଣା କରିବାକୁ ପଡେ, ଘରେ କାମ କିଛି କରିବାକୁ ପଡେନି?
0: ନା, ବେଳେବେଳେ କରିବାକୁ ପଡେ, ସେମାନଙ୍କ ଆବସେନ୍ସରେ ମଧ୍ୟ କରିବାକୁ ପଡେ, ଆଉ ଯେତେବେଳେ କରିବାକୁ ପଡେ ମୁଁ ବହୁତ ଖୁସିରେ କରେ, କାହିଁକି ନା ରୋଷେଇ ମୋର ଗୋଟେ ବହୁତ ବଡ଼ ପ୍ୟାସନ, ରୋଷେଇ ମୋର ହବି। ତ ଆଗରୁ ମଧ୍ୟ ମୁଁ ରୋଷେଇ ପାଇଁ ମୁଁ ପଢାପଢି କରିକି ଦେଖୁଥିଲି, ଏବେ ତ ଟିକେ ହାଇଟେକ୍ ହେଇଗଲେଣି ମଣିଷ, ସମସ୍ତେ ୟୁଟ୍ୟୁବରୁ ଦେଖିକି କୋଉ କୋଉ ନୂଆ ରୋଷେଇ ମାଇକ୍ରୋୱେଭ୍ରେ କୋଉଟା ହେଇପାରୁଛି, ଫ୍ରାୟର୍ରେ କୋଉଟା ହେଇପାରୁଛି, ତନ୍ଦୁରୀ କୋଉଥିରେ ହେଇପାରୁଛି, ତ ମୁଁ ନୂଆ ନୂଆ ଆଇଟମ୍ ଟ୍ରାଏଲ୍ କରେ। ଯଦି ବାଇ ଚାନ୍ସ କୁକ୍ ଆବସେଣ୍ଟ ଅଛି ଆଉ ମୋ ପାଖରେ ଟାଇମ୍ ଅଛି, ତ ମୁଁ ଏକାଥରେ 3-4 ରେସିପି ଟ୍ରାଏଲ୍ ନିଏ, ଆଉ ମାନେ ଗୀତ ଲଗେଇକି ସେ ସମୟରେ ଗୀତ ଶୁଣିବା ବି ହେଇଯାଏ, ପିଲାମାନଙ୍କ ସାଙ୍ଗେ ଟାଇମ୍ ବି ସ୍ପେଣ୍ଡ ହେଇଯାଏ, ଆଉ ରୋଷେଇ ବି ହେଇଯାଏ, ସେ ରୋଷେଇ ଭଲ ହଉ କିମ୍ବା ଖରାପ ହଉ।
1: ହେଲେ ଏସବୁ ଯେତେବେଳେ ଆପଣ କରନ୍ତି, ଆପଣଙ୍କୁ ଆପଣଙ୍କ ହଜବେଣ୍ଡ ଆସନ୍ତି ସାହାଯ୍ୟ କରିବା ପାଇଁ?
0: ନା, ସାହାଯ୍ୟ କରିବା ପାଇଁ ତ ଆସନ୍ତିନି, କିନ୍ତୁ କରିସାରିଲା ପରେ ରୋଷେଇଟା ଟେଷ୍ଟ କରିକି ତାର ଟ୍ରାଏଲ୍ ନେଇକି ହଁ କି ନାହିଁ କହିଦିଅନ୍ତି।
1: ଆଉ ଆପଣଙ୍କ ଜୀବନରେ ଏମିତି କେବେ କିଛି ପରିସ୍ଥିତି ଆସିଛି ଯେ ଆପଣ ବେଶୀ କ୍ଲାନ୍ତ ହେଇକି ଅଫିସରୁ ଫେରିଲେ? ଆପଣଙ୍କୁ ତ ମୁଁ ଦେଖୁଛି ଆଉ ଘରେ ଆପଣ ହଜବେଣ୍ଡ ଛଡ଼ା ଆଉ ଛୋଟ ପିଲା ଦିଟା, ସେମାନେ କ'ଣ ଆପଣଙ୍କୁ ନେଇପାରିବେ କି? ସେତେବେଳେ ଲାଗୁଥିବ ଆପଣଙ୍କୁ ଯେ ପାଣି ଗ୍ଲାସ୍ଟେ କିଏ ଆଣିକି ମୋତେ ଦିଅନ୍ତା କି? ସେ ସମୟରେ ଆପଣଙ୍କୁ କିଏ ଗୋଟେ ହଜବେଣ୍ଡ ଆସିଲେ ବା ଗେଷ୍ଟ ମାନେ ଆସିଲେ ଆପଣଙ୍କୁ କାମ କରିବାକୁ ପଡିଗଲା, ସେ ପରିସ୍ଥିତିରେ ଆପଣ କ'ଣ ଫିଲ୍ କରନ୍ତି?
0: ସେଇଟା ଆକ୍ଚୁଆଲି ମୁଁ କହିବି, ସେଇ ମାଇଣ୍ଡସେଟ୍ଟା ଲେଡ଼ିଜ୍ ମାନେ ଛାଡ଼ିଦେବା କଥା। ଯଦି ଗୋଟେ ଲେଡ଼ିଜ୍ ଯଦି ସର୍ଭିସ୍ କରୁଛନ୍ତି ଆଉ ସେ ସବୁବେଳେ ଫେସ୍ କରୁଥିବା ମାଇଣ୍ଡସେଟ୍ କରୁଥିବା କଥା ଯେ ମୁଁ ଘରକୁ ଫେରିଲା ବେଳକୁ କିଛି ନା କିଛି ଗୋଟେ ମାନେ ଅସୁବିଧା ଥିବ, କାମ ଥିବ, ସେଇଟାକୁ ଆମେ ହ୍ୟାପିଲି ଆକ୍ସେପ୍ଟ କରିବାକୁ ପଡିବ, କାହିଁକି ନା ଘରକୁ ଫେରିଲା ବେଳକୁ ହିଁ ଆପଣଙ୍କର ବହୁତ ଟେନସନ୍ ଆପଣ ମାଇଣ୍ଡରେ ରଖିକି ଆସିବେ। କିନ୍ତୁ ସେଇ ଟେନସନ୍ ରଖିକିରି ଯଦି ଆପଣ ଆଉ ବାକି ଯେଉଁ ଘରେ ଆଉ ଯେଉଁ 10 ଘଣ୍ଟା ରହିବେ ସେଠିକି ଯଦି ଆପଣ କ୍ୟାରି ଫରୱାର୍ଡ କଲେ, ତ ଆପଣଙ୍କ ଫ୍ୟାମିଲି ଲାଇଫ୍ ଡିଷ୍ଟର୍ବ ହେବ। ସେଥିପାଇଁ ସେଇ ଟେନସନ୍କୁ ସେଇଠି ଛାଡ଼ିଦେବେ, ଯେତିକି ହାରିଆ ଲାଗୁଛି ଯାହା ଲାଗୁଛି ଟିକେ ନିଜକୁ ରିଜୁଭିନେଟ୍ କରିବାକୁ ଚେଷ୍ଟା କରିବେ, ଫ୍ରେଶ୍ ହେବେ, ଗୀତ ଭିତରେ ଶୁଣିବେ। ମୁଁ ଟିକେ ମୋ ଅଫିସରୁ ଆସିଲା ପରେ ମୁଁ ଟିକେ ସମୟ ରହିଗଲା ପରେ ମୁଁ ଟିକେ ୟୋଗା କିମ୍ବା ଏକ୍ସରସାଇଜେସ୍ କରେ, ଟିକେ ଛୋଟ ପ୍ରାଣାୟମ କିଛି କରେ, ଗୋଟେ ହାଫ୍ ଏନ୍ ଆୱାର ବ୍ରେକ୍ ନିଏ, ତାପରେ ମୋତେ କଣ୍ଟିନ୍ୟୁସ୍ ତାପରେ 2-3 ଘଣ୍ଟା କାମ କରିବାକୁ ପଡ଼ିଲେ ମଧ୍ୟ ମୋତେ କିଛି ହାଲିଆ ଲାଗେ ନାହିଁ। ତ ମାଇଣ୍ଡଟାକୁ ବଡିଟାକୁ ଫ୍ରି ରଖିବେ, ଯଦି ଅଫିସ୍ ସମୟରେ ମଧ୍ୟ କିଛି କିଛି ସମୟ ମିଳୁଛି ତ ସେ ସମୟରେ ମାନେ ଫ୍ୟାମିଲି କଥା ଟିକେ ଚିନ୍ତା କରିବେ, ସେମାନଙ୍କୁ ଫୋନ୍ରେ କଥାବାର୍ତ୍ତା କରିବେ, ଛୋଟ ଛୋଟ ୟୋଗା ଏକ୍ସରସାଇଜେସ୍ ଯେଉଁଟାକି ଆପଣଙ୍କର ଏକ୍ସଚେଞ୍ଜ ଅଫ୍ ଆପଣଙ୍କ ନିଶ୍ୱାସର ନିଶ୍ୱାସ ପ୍ରଶ୍ୱାସର ନେବା ଆଣିବା ଅଭ୍ୟାସ ଯଦି ଆପଣ ନିଜର କଣ୍ଟ୍ରୋଲ୍ ରହିବ, ତ ଆପଣଙ୍କର ମାଇଣ୍ଡସେଟ୍ ମଧ୍ୟ ଅଟୋମେଟିକାଲି ପଜିଟିଭ୍ ହେଇଯିବ।
1: ତା ଅର୍ଥ ଆପଣ ଭାବୁଛନ୍ତି ଅଫିସର କାମ, ଅଫିସର ଚିନ୍ତା ଅଫିସରେ, ଘର ଆସିଲା ବେଳେ ପୁରା ଘର ସହିତ?
0: ସେମିତି ନୁହଁ, ସେମିତି ଆପଣ ସବୁ ଜାଗାରେ କରିପାରିବେ ନାହିଁ, ସବୁ ସମୟରେ କରିବେ, କିନ୍ତୁ କାହିଁକିନା ଆପଣ ଅଫିସରେ ଥିଲାବେଳେ ମଧ୍ୟ ଫୋନ୍ ଆସିବ ଆପଣଙ୍କ ଘରୁ, ପୁଅ ଖାଉନି, ଘରେ ଏଇ ଜିନିଷ ସରିଯାଇଛି, ସେଇଟା ବି ଆପଣ ଟେକେଲ୍ କରିବେ। ଘରକୁ ଆସିଲା ପରେ ମଧ୍ୟ ଅଫିସରୁ କଲ୍ ଆସିବ ଯେ ମ୍ୟାଡମ୍ ଏଇ କାମଟା ହେଇନି, ଏଇଟା ରହିଗଲା, ଏଇ ରିପୋର୍ଟଟା ଯାଇନାହିଁ, ଏଇଟା ଆଜି ଅର୍ଜେଣ୍ଟଲି ହେବାର ଅଛି, ତ ସେଇ ସାଇମଲ୍ଟାନେସି ଆପଣ କରିବେ। ଆପଣ କେବଳ ମେଣ୍ଟ ନୁହନ୍ତି ଅଫିସ ଆୱାରରେ ଅଫିସ ପାଇଁ, କି ଆପଣ କେବଳ ମେଣ୍ଟ ନୁହନ୍ତି ଘର ଆୱାରରେ ଘର ପାଇଁ, ନିଜକୁ ଭାବିବେ ଆଇ ଆମ୍ ଏନ୍ ଆଇକନ୍, ଆଇ ଆମ୍ ଏନ୍ ଅଲରାଉଣ୍ଡର, ମୋର ଏତିକି କନଫିଡେନ୍ସ ଅଛି ଯେ ଆଇ ଆମ୍ ଏ ବେଟର ଆଡମିନିଷ୍ଟ୍ରେଟର ଦେନ୍ ଏନିବଡି ଏଲ୍ସ, ମୁଁ ଯେଉଁଟାକୁ ଘର ଆଉ ଅଫିସ ଦୁଇଟାକୁ ବେଷ୍ଟ ମ୍ୟାନେଜମେଣ୍ଟ କରିପାରିବି ୱିଥ୍ ଗିଭିଂ ଜଷ୍ଟିସ୍ ଟୁ ମାଇ ହଜବେଣ୍ଡ ଆଣ୍ଡ ଚିଲଡ୍ରେନ୍।
1: ତାର ତ ମାଇଣ୍ଡରେ ଆମର ନେଗେଟିଭ୍ ଥିଙ୍କିଙ୍ଗ କିଛି ଆଣିବାକୁ
0: ଆଣିବାକୁ ହବ,
1: ପଜିଟିଭଲି ଆମେ ଯଦି ଯିବା ଆମର ଫ୍ୟାମିଲି ଲାଇଫ ହଉ ବା ସେ କର୍ମକ୍ଷେତ୍ରରେ ହଉ, ଦୁଇଟା ଯାକ ଇଜିଲି ଆମେ କାଟିପାରିବା
0: ଆରାମସେ।
1: ଆପଣ ଏତେ ବଡ଼ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟ ଏତେ ବଡ଼ ଭଲ ପୋଷ୍ଟରେ ଅଛନ୍ତି, ଅଫିସର କାର୍ଯ୍ୟ ଥିଙ୍କିଙ୍ଗ କିଛି ଆଣିବାକୁ ହବ, ପଜିଟିଭଲି ଆମେ ଯଦି ଯିବା ଆମର ଫ୍ୟାମିଲି ଲାଇଫ ହଉ ବା ସେ କର୍ମକ୍ଷେତ୍ରରେ ହଉ, ଦୁଇଟା ଯାକ ଇଜିଲି ଆମେ କାଟିପାରିବା
0: କାଟିପାରିବା ଆରାମସେ।
1: ଆପଣ ଏତେ ବଡ଼ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟ ଏତେ ବଡ଼ ଭଲ ପୋଷ୍ଟରେ ଅଛନ୍ତି, ଅଫିସର କାର୍ଯ୍ୟ

0: ଗୋଟେ ସମସ୍ତଙ୍କ
1: ତାପରେ
0: ସହିତ ଓପନ୍
1: ସମସ୍ତଙ୍କ
0: ଡିସ୍କସନ୍
1: ସହିତ
0: କରିପାରିବେ,
1: ସମସ୍ତଙ୍କର ଆଜିକାଲି ତ ଯେଉଁ ପ୍ରକାର ଅଛି,
0: ଚିନ୍ତାଧାରା ବି ମିଶୁ
1: ନାଇଁ ନାଇଁ ଆଜିକାଲି ଯେଉଁ ପ୍ରକାର ଆମର ଲାଇଫ ଷ୍ଟାଇଲ ହେଲାଣି, କାହାକରେ ଟାଇମ ନଥାଉ,
0: ଟାଇମ ନଥାଉଛି,
1: ଏମିତି କିଛି ସମୟ
0: ବାହାର କଲେ
1: ପରିବାରର ସମସ୍ତେ ଏକାଠି ହେଇକି କିଛି ସମୟ ବିତେଇ ପାରିଲେ।
0: ମୁଁ ମୋର ପର୍ସନାଲ ଇଏରେ କହୁଛି, ସକାଳୁ ଆରମ୍ଭ କରି ଯେତେବେଳେ ମୋର କାମଦାମ ସାରିକି ମୁଁ ଯେତେବେଳେ ଅଫିସ ଯାଏ, ମୁଁ ମାଆଙ୍କୁ ମୋର ନିଶ୍ଚୟ ଫୋନ କରେ, କଣ କଣ କଲେ, କଣ ଖାଇଲେ, କଣ ନାହିଁ, ଆଜି ମୋର ଏଇ କାମ ଅଛି, ତ ମାଆଙ୍କ ସାଙ୍ଗରେ ଗୋଟେ କଥା ହେଲେ ତ ମୋର ସେଇଟା ଗୋଟେ ଲାଗେ, ମୋର ମାଙ୍କର ମୋର ଗୋଟେ ବ୍ଲେସିଂ ମୋ ପାଇଁ ଆସିଲା, ମୁଁ ନିଶ୍ଚିତ ତାଙ୍କ ସାଙ୍ଗରେ କଥା ହୁଏ। ଏଗେନ୍ ଯେତେବେଳେ ଘରକୁ ଫେରିକି ଯାଏ, ଫେରିଗଲା ପରେ ମୁଁ ଫାଦରଙ୍କ ସହିତ ଗୋଟେ ଥର କଥା ହୁଏ ଯେ ଆଜି ଆଜି ଦିନଟା ଏମିତି ଥିଲା, ତମେମାନେ କେମିତି ଅଛ, ଠିକ୍ଠାକ୍ ଅଛ। ମିନିମମ୍ ଟୁ ଟାଇମ୍ସ ମୁଁ ମୋର ପ୍ୟାରେଣ୍ଟସ୍କୁ ଦିଏ, ସେଇଥିରେ ମୋତେ ଗୋଟେ ଇମେନ୍ସ ସାଟିସ୍ଫାକ୍ସନ୍ ମିଳେ। ପ୍ଲସ୍ ମୋର ପ୍ୟାରେଣ୍ଟସ୍ ମୋତେ ଖୁସି ହୁଅନ୍ତି ଯେ ହଁ ଏଇ ପ୍ରୋଗ୍ରେସ୍ କାହିଁକି, ସେମାନେ ଦୂରରେ ଅଛନ୍ତି, ସେମାନେ ମୋର ଲାଇଫ୍ଟାକୁ ଦେଖିପାରୁନାହାନ୍ତି, ମୋ ବିଷୟରେ ୱରିଡ୍ ଅଛନ୍ତି, ମୁଁ ମୋର ଫ୍ୟାମିଲି ବିଷୟରେ ମୋର କାମ ବିଷୟରେ କହିଲି, ଦେ ଗେଟ୍ ପ୍ଲେଜର୍ ଆଣ୍ଡ୍ ଆଇ ଅଲ୍ସୋ ଗେଟ୍ ପ୍ଲେଜର୍। ଏଇ ଜିନିଷ ହୁଏ ମାନେ ନିଜକୁ ସାଟିସ୍ଫାଏ କରିବା, ନିଜର ମାଇଣ୍ଡ ସେଟ୍ କରିବା ପାଇଁ। ତା ବାଦ ମୁଁ ଯେଉଁ କହିଲି ଆପଣଙ୍କୁ ଗୀତ ଟିକେ ଶୁଣିବା, ତ ସେଇ ଜିନିଷ ଗୁଡ଼ାକ ଆପଣ କରି ଘରେ ହିଁ ଆପଣ ପ୍ଲେଜର୍ ପାଇପାରିବେ, ରାଦର ଦେନ୍ ଆପଣ ଗୋଇଂ ଆଉଟସାଇଡ୍। ସବୁବେଳେ ବାହାରେ ଆପଣ ପ୍ଲେଜର୍ ଖୋଜିବା ଅପେକ୍ଷା ଘର ଭିତରେ ହିଁ ଆପଣ କାଫି ସନ୍ତୁଷ୍ଟି ପାଇପାରିବେ, ଯେଉଁଟାକି ଆପଣଙ୍କୁ ରିଲାକ୍ସ ମଧ୍ୟ କରିବ, ରିଜୁଭିନେଟ୍ କରିବ, ନେକ୍ସଟ ଡେର କାମ ପାଇଁ ଆପଣଙ୍କୁ ବହୁତ ଷ୍ଟ୍ରେଙ୍ଥ ଦେବ। ଆଉ ଲେଡ଼ିଜ୍ ମାନଙ୍କ ପାଇଁ ମୁଁ ନିଶ୍ଚୟ କହିବି ଯେ ମାନେ ଗୋଟେ ସକାଳ ମର୍ଣ୍ଣିଂର ଗୋଟେ ହାଫ୍ ଆନ୍ ଆୱାର୍, ଇଭିନିଂର ଗୋଟେ ଅଧଘଣ୍ଟା, ଯେମିତି ହେଲେ ବି ଆପଣ ୟୋଗା
1: କରିବା ନିହାତି
0: ନିହାତି ଦରକାର।
1: ତା ଅର୍ଥ ଆପଣ କହିଲେ ଯେ ଆପଣଙ୍କୁ ରୋଷେଇ କରିବାକୁ ବି ଭଲ ଲାଗେ, ଏପଟେ ଗୀତ ଶୁଣିବାକୁ ଭଲ ଲାଗେ। ମ୍ୟାଡ଼ାମ ବର୍ତ୍ତମାନ ଆପଣ ଆପଣଙ୍କ ମନ ପସନ୍ଦର ଗୀତଟିଏ କୁହନ୍ତୁ, ଯେଉଁଟାକି ଆମେ ଆମ ଶ୍ରୋତା ଭଉଣୀମାନେ ତଥା ଆମେ ସମସ୍ତେ ମିଶିକି ଶୁଣିବା।
0: ପଲ୍ ପଲ୍ ଦିଲ୍ କେ ପାସ୍ ତୁମ ରହତେ ହୋ।
1: ତେବେ ଶ୍ରୋତା ଭଉଣୀ, ଆଲୋଚନାଟି ତ ଆଗକୁ ଆହୁରି ଅଛି, ବର୍ତ୍ତମାନ ଆସନ୍ତୁ ମ୍ୟାଡ଼ାମଙ୍କ ମନ ପସନ୍ଦ ଗୀତଟି ଶୁଣିନେବା।

0: ତେବେ ଗୀତକୁ ଏଠି ରଖି ବର୍ତ୍ତମାନ ଆସନ୍ତୁ ଆଲୋଚନାକୁ ଫେରିଯିବା। ମ୍ୟାଡ଼ାମ୍, ଆପଣ ଆମ ଘରୋଇ ସମସ୍ୟା ଉପରେ ବହୁତ ଗୁଡ଼ିଏ ଆଲୋଚନା କଲେ ଆମେ, ବା ତା ଉପରେ ଆଲୋକପାତ କଲେ ଆପଣ। ବର୍ତ୍ତମାନ ଆପଣ କୁହନ୍ତୁ, ଆପଣଙ୍କ କର୍ମକ୍ଷେତ୍ରରେ କ'ଣ ସମସ୍ୟାର ସମ୍ମୁଖୀନ ଆପଣ ହୁଅନ୍ତି?
1: କର୍ମକ୍ଷେତ୍ରରେ ଆପଣଙ୍କର ଗୁଡ଼ାଏ ସମସ୍ୟା, ସମସ୍ୟା ତ କୁହାଯିବନି, ଚ୍ୟାଲେଞ୍ଜେସ୍ କୁହାଯିବ। କିଛି କିଛି କାମ ବହୁତ ଟାଇମ୍ ଲିମିଟ୍ ବହୁତ କମ୍ ଥାଏ, ଯେଉଁ ସମୟରେ କମ୍ପ୍ଲିଟ୍ କରିବାକୁ ପଡ଼େ, ବହୁତ ଗୁଡ଼ିଏ ଡାଟା ଥାଏ, ସେଗୁଡ଼ାକୁ କମ୍ପ୍ଲିଟ୍ କରିବାକୁ ପଡ଼େ, ତ ସେସବୁ ଟିକେ ଚ୍ୟାଲେଞ୍ଜେସ୍ ଲାଗେ। କେତେବେଳେ ମେନ୍ ପାୱାର ମାନେ ଆପଣଙ୍କର ଆବଶ୍ୟକ ହୁଏ, ସେ ସମସ୍ତଙ୍କୁ ଯୋଗାଡ଼ କରିବାକୁ ପଡ଼େ, ପ୍ଲସ୍ କେତେଟା ଡିଫିକଲ୍ଟ ୱାର୍କ ଥାଏ, ଯେଉଁଗୁଡ଼ାକୁ ବୁଝି ସୁଝି ପୁଣି ତାକୁ ମାନେ ଫାଇନାଲ୍ କରିବାକୁ ପଡ଼େ, ଡିସିଜନ୍ ନେବାକୁ ପଡ଼େ, ଏସବୁ ଜିନିଷ କିଛିଟା ଚ୍ୟାଲେଞ୍ଜେସ୍ ଲାଗେ। ଆଉ କିଛି ସେମିତି କିଛି ନୁହଁ, ନିଜର କ୍ୟାପାବିଲିଟି ଧରିକି ଆପଣ ପରଫର୍ମାନ୍ସ ଆପଣ ଦେଇପାରିବେ।
0: ହେଲେ ମ୍ୟାଡ଼ାମ୍, କେବେ ଏମିତି ଆପଣଙ୍କ ଜୀବନରେ କ୍ୟାରିୟର ଭିତରେ କେବେ ଏମିତି ଘଟିଛି ଯେ ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରକୁ ବାହାରିଛନ୍ତି, ଏପଟେ ଗେଷ୍ଟ ଆସି ପହଞ୍ଚିଗଲେ, ଏପଟେ ସେମାନଙ୍କୁ ଟାଇମ୍ ଦେବାକୁ ପଡ଼ିବ, ନହେଲେ ସେମାନେ ଖରାପ ଭାବିବେ, ଏପଟେ ଆପଣଙ୍କର ଟାଇମ୍ ହେଇଯାଉଛି, ଏ ପରିସ୍ଥିତିରେ ଆପଣ କ'ଣ ପ୍ରକାର ହ୍ୟାଣ୍ଡେଲ୍ କରନ୍ତି?
1: ନାଇଁ, ମୁଁ ମଧ୍ୟ ଏଇଭଳିଆ ସିଚୁଏସନ୍ ବହୁତ ଥର ଫେସ୍ କରିଛି। ଯେତେବେଳେ ନର୍ମାଲ୍ ଗେଷ୍ଟ ଯେତେବେଳେ ଆସନ୍ତି, ଆପଣଙ୍କର ଫ୍ୟାମିଲି ମେମ୍ବର ଯଦି କିଏ ଆସିଲେ, ତ ତାଙ୍କୁ କିଛିଟା ବୁଝେଇ ସୁଝେଇ କହିଯାଏ ଯେ ହଁ, ଆପଣ ଟିକେ ରେଷ୍ଟ ନିଅନ୍ତୁ, ଖାଇବା ପିଇବା କରିଥାନ୍ତୁ, ମୁଁ ଟିକେ ଆସୁଛି ଅଫିସ୍ରୁ
0: ଯାଇଯାଉଛି। ଏ ପରିସ୍ଥିତିରେ ଆପଣ କ'ଣ ପ୍ରକାର ହ୍ୟାଣ୍ଡେଲ୍ କରନ୍ତି?
1: ନାଇଁ, ମୁଁ ମଧ୍ୟ ଏଇଭଳିଆ ସିଚୁଏସନ୍ ବହୁତ ଥର ଫେସ୍ କରିଛି। ଯେତେବେଳେ ନର୍ମାଲ୍ ଗେଷ୍ଟ ଯେତେବେଳେ ଆସନ୍ତି, ଆପଣଙ୍କର ଫ୍ୟାମିଲି ମେମ୍ବର ଯଦି କିଏ ଆସିଲେ, ତ ତାଙ୍କୁ କିଛିଟା ବୁଝେଇ ସୁଝେଇ କହିଯାଏ ଯେ ହଁ, ଆପଣ ଟିକେ ରେଷ୍ଟ ନିଅନ୍ତୁ, ଖାଇବା ପିଇବା କରିଥାନ୍ତୁ, ମୁଁ ଟିକେ ଆସୁଛି ଅଫିସ୍ରୁ।

0: ଲେନ୍ଥ ଭିତରେ ମୁଁ ତ କେବେ ଫେସ୍ କରିନି। ଯୋଉ ଝିଅମାନେ ଏଇଭଳିଆ ସିଚୁଏସନ୍ ଫେସ୍ କରିଛନ୍ତି ଯଦି କିମ୍ବା ଝିଅ ସର୍ଭିସ୍କୁ ଯାଉଛନ୍ତି, ମୋର ଗୋଟେ ରିକ୍ୱେଷ୍ଟ, ଫାର୍ଷ୍ଟ ଇନ୍ସିଡେନ୍ସରୁ ହିଁ ଡିନାଏଲ୍, ରେଜିଷ୍ଟେନ୍ସ, ରିଭଲ୍ଟ। ଫାର୍ଷ୍ଟ ଗୋଟେ ଫାର୍ଷ୍ଟ ଚାନ୍ସରୁ ସେକେଣ୍ଡ ଚାନ୍ସକୁ କେବେ ମଧ୍ୟ ପ୍ରଶ୍ରୟ ଦେବେ ନାହିଁ। ଯଦି ଜଣେ ଫେସ୍ କରୁଛି କିଛି ବି ଆସଲ୍ଟ, କିଛି ବି ଦୁର୍ବ୍ୟବହାର, ସେଇ ଫାର୍ଷ୍ଟଟାକୁ ଲାଷ୍ଟରେ ହିଁ ଏଣ୍ଡ କରିବେ।
1: ଆପଣ ତ ଫାର୍ଷ୍ଟ କହିଲେ ଯେ ତା ପାଇଁ କିଛି ଆଇନ ବି ଅଛି।
0: ଆମର ମେନ୍ ପ୍ରୋବ୍ଲେମ୍ ହୁଏ ଯେତେବେଳେ ଝିଅମାନେ ଲାଜରେ କିଛି କୁହନ୍ତି ନାହିଁ, ସେସବୁ ଜିନିଷକୁ ଦୃଢ ଭାବରେ ଫାର୍ଷ୍ଟରେ ନିଜର ମାଇଣ୍ଡସେଟ୍ ରଖିବାର ଅଛି, ପ୍ରତିରୋଧ କରିବାର ଅଛି ଯେ ନାଇଁ, ଫାର୍ଷ୍ଟ ଆଣ୍ଡ ଲାଷ୍ଟ, ୟାଠୁ ମୋର ଟଲରେନ୍ସ ନାହିଁ, ଜିରୋ ଟଲରେନ୍ସ। ଯଦି ଫାର୍ଷ୍ଟ ଟାଇମ୍ ମାନେ କିଛି ଯଦି ଆଟେମ୍ପ୍ଟ କରୁଛି ଭାଷାରେ କିମ୍ବା ବ୍ୟବହାରରେ କିମ୍ବା କୌଣସି ଆକ୍ସନରେ, ଦେନ୍ ଦ୍ୟାଟ୍ ଶୁଡ୍ ବି ତାଙ୍କର ଲାଷ୍ଟ ପଦକ୍ଷେପ ଅଛି। ତାପରେ ଯଦି ସେ ଜିନିଷ ରିପିଟେସନ୍ ହୁଏ, ଇମିଡିଏଟଲି ଗିଭ୍ ଇନ୍ ରାଇଟିଂରେ ଆପଣ ଆପଣଙ୍କର ଅଥରିଟିକୁ ଜଣାଇବା କଥା। ଆଉ ଏହା ପାଇଁ ସବୁ ଅଫିସରେ ୱାର୍କିଂ ହାରାସମେଣ୍ଟ ଅଫ୍ ୱୁମେନ୍ ଏଟ୍ ୱାର୍କ ପ୍ଲେସ୍ ବୋଲି ଗୋଟେ ଆଇନ ଅଛି, ଯେଉଁଥିରେ କି ଆପଣଙ୍କର ପ୍ରତି ଅଫିସରେ ଅନରେବୁଲ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ ଗୋଟେ ମ୍ୟାଣ୍ଡେଟୋରୀ କମିଟି ରହିବ, ଯେଉଁ କମିଟିରେ କି ସେଇଠିର ସିନିୟର ଅଫିସର, ଲେଡି ଅଫିସର ମାନେ ତାର ମେମ୍ବର ରହିବେ ସେଇ କମିଟିର। ଆଉ ଇମିଡିଏଟଲି ଏଇ ଗ୍ରିଭେନ୍ସଟା ଯୋଉଟା ରିଟର୍ନ ଦେବେ ସେଇ କମିଟିରେ ପୁଟ୍ଅପ୍ ହବ, ଯୋଉଟାର କି ଡିସିଜନ ୱାର୍କର କିମ୍ବା ଯୋଉ ଅଫିସର ଯିଏ ଏସଲ୍ଟ କରିଥିବେ ତାଙ୍କ ଏଗେନଷ୍ଟରେ ଯିବା ପାଇଁ ବାଧ୍ୟ।
1: ଭଉଣୀମାନେ ଆପଣମାନେ ତ ଶୁଣିଲେ ମ୍ୟାଡ଼ାମ ଆମ ପାଇଁ କେତେ ଆଇନ ବିଷୟରେ ବି ଆପଣମାନଙ୍କୁ କହିଲେ। ଯଦି ଆପଣ କିଛି ଅଶ୍ଳୀଳ ଇଙ୍ଗିତ ବା ଖରାପ ବ୍ୟବହାର ପାଆନ୍ତି, ଫାର୍ଷ୍ଟରେ ହିଁ ଆପଣ ସେଗୁଡ଼ାକୁ ପ୍ରତିରୋଧ କରନ୍ତୁ, ଯାହାଫଳରେ କି କଥାଟା ଆଗକୁ ଆଉ ଯିବନି। ଶେଷରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ଆସୁଥିବା ସମସ୍ୟାର କିପରି ସମ୍ମୁଖୀନ ହେବେ ସେ ବିଷୟରେ କିଛି ଉପଦେଶ ଦିଅନ୍ତୁ।
0: ଦେଖନ୍ତୁ, ପୁରୁଷ ଓ ସ୍ତ୍ରୀ ଗୋଟେ ଚଢ଼େଇର ଯେମିତି ଦୁଇଟା ଦୁଇଟା ଯେମିତି ପଙ୍ଖ ସେଭଳିଆ, ଗୋଟେ ବିନା ଆଉ ଗୋଟେ ଅଧୁରା, ଦୁଇଟାର ସମ୍ପୂର୍ଣ୍ଣ ଠିକ୍ ନଥିଲେ ଗୋଟେ ପକ୍ଷୀ ଉଡ଼ିବା ଅସମ୍ଭବ। ତ ସେମିତି ଆମ ସମାଜରେ ପୁରୁଷ ଆଉ ସ୍ତ୍ରୀଙ୍କର ସମାନ ଭାବରେ ଉଚ୍ଚତାଟା ହିଁ ଆମ ସମାଜକୁ ଶୀର୍ଷରେ ପହଞ୍ଚାଇ ପାରିବ, ଏଇଟା ମୋର ଭାବନା। ତ ଏବେ ଲେଡିଜ୍ ମାନେ ଯୋଉ ଆପଣଙ୍କର କର୍ମକ୍ଷେତ୍ରରେ ଏକ୍ସେଲ୍ କରୁଛନ୍ତି ସବୁ ଜାଗାରେ, ସେଇ ଜାଗାରେ ମୁଁ କହିବି ଆମର ଯେତିକି ପୁରୁଷ ସମାଜ ଅଛନ୍ତି ସେମାନେ ମଧ୍ୟ କିଛିଟା ଆଗକୁ ତାଙ୍କ ଚିନ୍ତାଧାରା ବଢ଼େଇକି ଆଣିବାର ଅଛି ଯେ ଆମେ ଲେଡିଜ୍ ମାନଙ୍କୁ ସପୋର୍ଟ କରିବୁ। ବହୁତ ଗୁଡ଼େ ହେଲେଣି ମଧ୍ୟ ଆଜିକାଲି ବହୁତ ସପୋର୍ଟ ପାଉଛନ୍ତି। ଯଦି ସେଇ ଜାଗାରେ ଯଦି ଗୋଟେ ହଜବେଣ୍ଡଟେ ଗୋଟେ ସ୍ୱାମୀ କିଛି ଦୂର କମ୍ପ୍ରମାଇଜ୍ କରୁଛି, ତ ତାର ସେଇ କମ୍ପ୍ରମାଇଜ୍କୁ ସେଇ ଯୋଉ ୱାର୍କିଂ ଲେଡିଜ୍ ଅଛନ୍ତି ତାଙ୍କୁ ମଧ୍ୟ ରେସ୍ପେକ୍ଟ ଦେବାକୁ ପଡିବ ତାଙ୍କ ହଜବେଣ୍ଡର ସେ ସାକ୍ରିଫାଇସ୍ ପାଇଁ। ତେବେ ହିଁ ଦୁଇଜଣଙ୍କ ଭିତରେ ବୁଝାମଣା ଭଲ ରହିବ, ତାଙ୍କର ସାଂସାରିକ ଜୀବନ ଏଇ କର୍ମମୟ ଜୀବନ ପାଇଁ ବୋଲିକି ବ୍ୟତିବ୍ୟସ୍ତ ହବ ନାହିଁ। ଏଇଟା ହଉଛି ଆପଣଙ୍କର ଯୋଉଟା ୱୁମେନହୁଡ୍ ପାଇଁ। ଆଉ ଯୋଉ ଆପଣଙ୍କର କହିଲେ ଯୋଉଟା ସର୍ଭିସ୍ ଫିଲ୍ଡରେ ଯୋଉ ପ୍ରୋବ୍ଲେମ୍ ସେମାନେ ଫେସ୍ କରୁଛନ୍ତି, ସେଇଟା କୌଣସି ପ୍ରକାର ଛୋଟ ମୋଟ ପ୍ରୋବ୍ଲେମ୍ରେ ଏଇଭଳିଆ ବ୍ୟତିବ୍ୟସ୍ତ ହେଇକି ହାରାସ ହେଇକି କିଛି କହିବାର ନାହିଁ। ଆମ ପାଖରେ ଆଇନ ଅଛି, ସମାଜ ଆମ ସାଙ୍ଗରେ ଅଛି, ଆଇନ ଆମ ସହିତ ଅଛନ୍ତି। ଅଫିସର୍ସ ଏମିତି ନୁହଁ ସବୁ ଅଫିସରେ ଖରାପ ଲୋକ ଅଛନ୍ତି, ସବୁ ଅଫିସରେ ମ୍ୟାକ୍ସିମମ୍ ସବୁ ଭଲ ମାନେ ଏମ୍ପ୍ଲୋଇଜ୍ ଥାନ୍ତି, ଯୋଉମାନଙ୍କର ସେମିତି ଚିନ୍ତାଧାରା ଖରାପ ମେଣ୍ଟାଲିଟି ନଥାଏ। ଆମର ମାଇଣ୍ଡସେଟ୍ଟାକୁ ଓପନ୍ କରିକି ଆମେ ଦୃଢ ଭାବରେ ଜିନିଷଟାକୁ ସମାଧାନରେ ନେଇଯିବା। ମୁଁ ଭାବୁଛି ମାନେ ଗୋଟେ ସୁସ୍ଥ ମନରେ, ଗୋଟେ ସୁସ୍ଥ ଶରୀରରେ ଗୋଟେ ଲେଡିଜ୍, ଗୋଟେ ୱାର୍କିଂ ଲେଡିଜ୍ ଯେତିକି ଗୋଟେ ସୋସାଇଟି ପାଇଁ, ଗୋଟେ ଅଫିସ୍ ପାଇଁ, ଗୋଟେ ଫ୍ୟାମିଲି ପାଇଁ ଯେତିକି କଣ୍ଟ୍ରିବ୍ୟୁଟ୍ କରିପାରିବ, ହାର୍ଡଲି ସେଇ କ୍ୟାଲିବରରେ ଆଉ କୌଣସି ଜେଣ୍ଟସ୍ କିମ୍ବା ଅନ୍ୟ କେହି ସେତିକି ମାନେ ଆପଣଙ୍କୁ ଦେଇପାରିବେ, କଣ୍ଟ୍ରିବ୍ୟୁଟ୍ କରିପାରିବେ। ଗୋଟେ ଲେଡିଜ୍ର ଯଦିଓ ମସଲ୍ ପାୱାର ନାହିଁ, ୱିକର୍ ସେକ୍ସନ୍ ଯୋଉ କୁହନ୍ତି ଲେଡିଜ୍ ମାନଙ୍କୁ
1: ଓଡ଼ିଆରେ ଅଛି ଯେ କବିତା ବନିତଲତା
0: ସେଇଟା ଯୋଉ ଅଛି ସେଇ କନ୍ସେପ୍ଟ, କେବଳ ମସ୍କୁଲାର ପାୱାର ନାହିଁ, କିନ୍ତୁ ଯୋଉ ଜିନିଷ ଗୋଟେ ଲେଡିଜ୍ କରିପାରିବ, ଗୋଟେ ଛୁଆକୁ ଜନ୍ମ ଦେଇପାରୁଛି, ଯୋଉ ସେଇ ଶକ୍ତିଟା ତ ଭଗବାନ ଆଉ କାହାକୁ ଦେଇନାହାନ୍ତି। କିନ୍ତୁ ଆଉ କୌଣସି ପ୍ରକାର ଡିସିଜନ ମେକିଂ ହେଲା, ମେଣ୍ଟାଲରେ ଆପଣଙ୍କ ମେଣ୍ଟାଲ ଏବିଲିଟି ରହିଲା, କିମ୍ବା କୌଣସି ପ୍ରକାରର ଚ୍ୟାଲେଞ୍ଜେସ୍କୁ ଫେସ୍ କରିବାକୁ ରହିଲା, ଡିସିଜନ ରହିଲା, ମିଟିଂ ନେବାରେ, କୌଣସି ପ୍ରକାର ସମସ୍ୟାକୁ ସମାଧାନ କରିବାରେ, ଦେ ଆର୍ ସୁପ୍ରିମ୍, ସେମାନେ ଏକ୍ସେଲ୍ ଇନ୍ ଏଭ୍ରି ଫିଲ୍ଡ, ଯେକୌଣସି ଫିଲ୍ଡରେ ଆପଣ ଦେଇଦିଅନ୍ତୁ, ଦେ କ୍ୟାନ୍ ଏକ୍ସେଲ୍ ଇନ୍ ମ୍ୟାନେଜମେଣ୍ଟ। ସେଇ ମୁଁ ସମସ୍ତଙ୍କୁ ଆଡଭାଇସ୍ କରିବି, ବି କୁଲ୍, କୁଲ୍ ରୁହନ୍ତୁ ଆଉ ଖୁସିରେ ଜୀବନଟାକୁ କାଟନ୍ତୁ, ଏ ଜୀବନଟା ଭଗବାନ ଗୋଟେ ଦେଇଛନ୍ତି। ଆଉ ୱି ଆର୍ ଫର୍ଚୁନେଟ୍ ଯେ ୱି ଆର୍ ଲେଡିଜ୍, ଆମର ଫ୍ୟାମିଲି ଅଛି, ସର୍ଭିସ୍ କରୁଛି, ଆମେ ସୋସାଇଟିରେ ମଧ୍ୟ ୱେଲ୍ ଏଷ୍ଟାବ୍ଲିଶ୍, ପ୍ଲସ୍ ଆମେ ଫ୍ୟାମିଲିରେ ମଧ୍ୟ ୱେଲ୍ ଏଷ୍ଟାବ୍ଲିଶ୍, ଦୁଇଟାକୁ ମେଣ୍ଟେନ୍ କରିକି ଚାଲିବା ମଧ୍ୟ ଦାୟିତ୍ୱ ଆମର। ସୋ କୁଲ୍ ମାଇଣ୍ଡରେ, ପଜିଟିଭ୍ ଆଟିଚ୍ୟୁଡ୍ରେ ଚାଲନ୍ତୁ, ସବୁ ଠିକ୍ ହେଇଯିବ।
1: ତେବେ ମ୍ୟାଡ଼ମ୍, ଆପଣ ତ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆମ ଶ୍ରୋତାଭାଇମାନଙ୍କୁ ବହୁତ ଗୁଡ଼ିଏ ମୂଲ୍ୟବାନ କଥା ଉପଦେଶ ମାଧ୍ୟମରେ ଦେଲେ ଆଉ କିଛି ଆଇନଗତ ତଥ୍ୟ ମଧ୍ୟ ଜଣାଇଲେ, ସେ ପାଇଁ ବୋଲି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: पता है, न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
3: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
2: अब चाहे टेलीलॉ के माध्यम से

ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 24 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2016

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସଂଘର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର ସେଲିବ୍ରେସନରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା

0: ପୂର୍ବରୁ ରାତିରେ ଶୋଇବା ଆଗରୁ ଆଣ୍ଡ ଦାଟ ଇଜ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେସ୍ ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହେଇଛୁ ଧନ୍ୟବାଦ
1: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବ୍ରାଜିଲ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ ରୁଷିଆ ସାଉଦି ଆରବ ଦକ୍ଷିଣ ଆଫ୍ରିକା ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ ବାତ୍ୟା ପରିଚାଳନା ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମହଚରଣ ମାଝି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡି ନେଇ ବୈଠକରେ ଆଲୋଚନା କରାଯାଇଥିଲା ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ ବୈଠକରେ ଦୈତାପତି ନିଯୋଗର ସଭାପତି ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବା ପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
2: ଦୁଇବର୍ଷର ଦିନିଆ କାର୍ଯ୍ୟକ୍ରମ ହେବ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତିଛି ତାର ଉଦ୍ଘାଟନ କରିବେ ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତା ଶିଳାନ୍ୟାସ କରିବେ କେବଳ ମନ୍ତ୍ରିମଣ୍ଡଳର

0: ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
1: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନାଧୀନ ଗୌଡ଼ କଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମନୋହର ଚରଣ ମାଝି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥର ବେଲୋ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହାରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସଂଘର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ଶ୍ରୀବନ୍ଧୁ ଏତେବେଳେ ଯାଇ ଶୁଣୁଥିଲେ ବିବିଧଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶ୍ରୋତାମାନେ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ବର୍ତ୍ତମାନ ଶୁଣିବା ଆମର NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ତୁଳସୀଦାସ ସଚିତ ଶ୍ରୀରାମଚରିତ ମାନସର 43ତମ ଭାଗ ଆକାଶବାଣୀ ଭପୁର ଶୁଣନ୍ତୁ ଗୋଟିଏ ଦେଶଭକ୍ତି ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀମାନେ।

ବାଦଲ କୁମାର ଆଚାର୍ଯ୍ୟ ମୁସାରୀ କଣ୍ଠରେ ଶୁଣୁଥିଲେ ଗୋଟେ ଦେଶଭକ୍ତି ଗୀତ। ଆକାଶବାଣୀ ପ୍ରଭାପୁର ସାମ୍ରାବର୍ତ୍ତମାନ ଷ୍ଟୁଡ଼ିଓ ଭଳିରେ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ସମାଧାନ ତୁରନ୍ତ ହେଇପାରୁଛି। ସେମିତି ଆଜି ଯେଉଁ ନୀତି ନିର୍ଦ୍ଧାରଣରେ ବି ନାରୀର ଭୂମିକା ନିହାତି ଭାବେ ରହିଛି, ରାଜନୀତି ହେଉ, ପ୍ରଶାସନ ହେଉ, ଆଇନ ବା ପ୍ରତିରକ୍ଷା କ୍ଷେତ୍ର ହେଉ, ସବୁ କ୍ଷେତ୍ରରେ ଉଚ୍ଚ ପଦବୀ ମୁଣ୍ଡନ କରି ସେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଆଉ ଆମମାନଙ୍କର ପରମ ସୌଭାଗ୍ୟ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ସମ୍ମାନ ଓ ନାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ନାରୀ ବନ୍ଧନର କାର୍ଯ୍ୟକ୍ରମ କରିଛନ୍ତି। ଏହା ଗଣତନ୍ତ୍ରରେ ନାରୀର ଭାଗିଦାରିତାକୁ ଅଧିକ ମଜବୁତ କରିବ। ଯେତେବେଳେ ନାରୀରେ ଲୋକସଭାରେ ବସି ଦେଶରେ ଅସଂଖ୍ୟ ଅବଳା ଦୁର୍ବଳଙ୍କ ସ୍ୱରଟିଏ ହୋଇ ଛିଡ଼ା ହେବ, ସେତେବେଳେ ସ୍ୱାଭାବିକ ଭାବେ ଗୋଟିଏ ନାରୀର ପ୍ରକୃତ ଅସୁବିଧାଟାକୁ ସମାଜ ଜାଣିପାରିବ। ଠିକ ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ହେଉ, ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ନିଜ ଗୋଡରେ ଛିଡ଼ା ହେଇପାରିଛନ୍ତି, ଅର୍ଥନୈତିକ ସ୍ୱାଧୀନତା ପାଇଛନ୍ତି। ଯେଉଁ ଅର୍ଥଟିକ ପାଇଁ ତାଙ୍କୁ ପିତା ପୁତ୍ର ବା ସ୍ୱାମୀ ପାଖରେ ହାତ ପତେଇବା ପାଇଁ ପଡୁଥିଲା, ସେଥିରେ ଆଜି ସେମାନେ ସ୍ୱାଧୀନତା ପାଇଛନ୍ତି। ତେବେ ଏଥିରେ ବି ଅନେକ ଗୁଡିଏ ସମସ୍ୟା ଓ ଆହ୍ୱାନ ରହିଛି। ଆଜି ଆମେ ଗଣତନ୍ତ୍ରରେ ନାରୀର ସହଭାଗିତାର କଥା ଆମେ ଯେତେବେଳେ ଆଲୋଚନା କରୁଛେ, ସାମାଜିକ ଅନ୍ଧବିଶ୍ୱାସ ଆଉ ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଅନେକ ସ୍ଥାନରେ ନାରୀକୁ ଆଗକୁ ବଢିବାର ସୁଯୋଗ ମିଳୁନି। ଆଜି ବି ରାଜନୀତିରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହୁଛି। ସୁରକ୍ଷା ଓ ଶିକ୍ଷାର ଅଭାବ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି। ଅନ୍ଧବିଶ୍ୱାସର ବାହାରିବାକୁ ପଡିବ, ଆହୁରି ଅନେକ କାମ ବାକି ରହିଛି। ଗୋଟେ ସୁସ୍ଥ ଆଉ ସମୃଦ୍ଧ ଗଣତନ୍ତ୍ର ପାଇଁ ନାରୀର ବିକାଶ ଓ ନାରୀର ସମ୍ମାନ, ନାରୀର ସୁରକ୍ଷା ଅପରିହାର୍ଯ୍ୟ। ନାରୀ କେବଳ ଦେଶର ଭୋଟର ନୁହେଁ, ସେ ବି ଦେଶର ଭାଗ୍ୟ ବିଧାତା। ଯଦି ପ୍ରତ୍ୟେକ ନାରୀ ଶିକ୍ଷିତ, ସୁରକ୍ଷିତ ଓ ସ୍ୱାବଲମ୍ବୀ ହେବେ, ସେଦିନ ପ୍ରକୃତରେ ନାରୀ ବନ୍ଧନଟି ସାର୍ଥକ ହେବ। ନାରୀ ବନ୍ଧନ ହିଁ ନାରୀକୁ ସ୍ୱତନ୍ତ୍ରତା, ନାରୀକୁ ସମାନତା, ନାରୀକୁ ସୁରକ୍ଷା ପ୍ରଦାନ କରିବ। ସେଦିନ ଆମର ଗଣତନ୍ତ୍ର ଅଧିକ ମଜବୁତ ହେବ, ଏହା ଦୃଢ ବିଶ୍ୱାସର ସହିତ କୁହାଯାଇପାରେ। ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ମୁଁ ବି ଜଣେ ମହିଳା। ମହିଳାଟିଏ ଯେତେବେଳେ ସଶକ୍ତ ହୁଏ, ସଶକ୍ତ ହେବା, ସ୍ୱାଧୀନ ହେବା ଓ ସ୍ୱେଚ୍ଛାଚାରୀ ହେବା ଭିତରେ ଗୋଟିଏ ସୂକ୍ଷ୍ମ ଲକ୍ଷ୍ମଣ ରେଖା ରହୁଛି, ସେଇ କଥାଟି ଭୁଲିଗଲେ ହେବ ନାହିଁ। ଆଧୁନିକତାର ଆଳରେ ଆମେ ଅନେକ ଜିନିଷକୁ ପଛରେ ଛାଡି ଦେବାକୁ ଚାହୁଁଛେ, ଆମ ସଂସ୍କୃତିକୁ, ଆମ ପ୍ରଥାକୁ, ଆମ ପରମ୍ପରାକୁ ଗୋଡରେ ଆଡେଇ ଦେବାକୁ ଚାହୁଁଛେ, ଯୋଉଟାକି ଠିକ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ। ଆଜି ମହିଳା ସ୍ୱାବଲମ୍ବୀ ହେବା ସହିତ ପରିବାରର ସମୃଦ୍ଧିରେ ନିଜ ଭାଗିଦାରିତା, ଗଣତନ୍ତ୍ରରେ ନିଜର ଭାଗିଦାରିତା ପ୍ରମାଣ କରିସାରିଛି। ତେବେ ବି ପଥ ଆହୁରି ବାକି, ଯୋଉଠି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ସହିତ ତାକୁ ଆଗକୁ ଯିବାକୁ ହେବ। ତାକୁ ବୁଝିବାକୁ ହେବ ଯେ ମୁଁ ନାରୀ, ମୁଁ ଅବଳା ନୁହେଁ, ମୁଁ ଦୁର୍ବଳ ନୁହେଁ, ମୁଁ ନିଶ୍ଚିତ ଭାବେ ସବଳା। ମୁଁ ହାତ ଧରି ମୋର ପରିବାର ସହ ସମଗ୍ର ସମାଜକୁ ଆଗକୁ ନେବାରେ ନିଜର ଭୂମିକା କରିବି ସ୍ପଷ୍ଟ, ନିଜର ଭୂମିକାକୁ କରିବି ନିର୍ଦ୍ଦିଷ୍ଟ। ଯେମିତି କୁହାଯାଏ, ପୁରୁଷଟିଏ ଶିକ୍ଷିତ ହୋଇଥିଲେ ଜଣେ ମଣିଷ ଶିକ୍ଷିତ ହୁଏ, କିନ୍ତୁ ନାରୀଟିଏ ଶିକ୍ଷିତ ହୋଇଥିଲେ ସମଗ୍ର ପରିବାର ଶିକ୍ଷିତ ହୁଏ। ଠିକ ସେମିତି ମୁଁ ଯଦି ଶିକ୍ଷିତ, ମୁଁ ଯଦି ସାକ୍ଷର, ମୋ ସମାଜକୁ ଆଗେଇ ନେବା ପାଇଁ ମୋର ଏଇ ଶିକ୍ଷା, ମୋର ଏଇ ସାକ୍ଷରତା ନିଶ୍ଚିତ ଭାବେ କାମ କରିବ। ମୋର ଜ୍ଞାନକୁ ମୁଁ ଅନ୍ୟକୁ ଆଲୋକ ବାଣ୍ଟିବା ପାଇଁ କାର୍ଯ୍ୟ କରିବି। ଆଜି ଗଣତନ୍ତ୍ରରେ ସହଭାଗିତା କେବଳ ନୁହେଁ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ସ୍ଥାନରେ ମୁଁ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯିବି। ଏହା ହେଉ ପ୍ରତିଟି ମହିଳାଙ୍କର ଅଭିପ୍ରାୟ, ଏହା ହେଉ ପ୍ରତିଟି ମହିଳାଙ୍କର ଲକ୍ଷ୍ୟ।

0: ଥଣ୍ଡା।
1: ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଲାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବି ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରି କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି

0: ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କେନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କର୍ଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ ସେଲିବ୍ରେସନ୍ରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଆକାଶବାଣୀ 90 କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି ବିଗତ 40 ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇ

0: ସାମାଜିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥ ପ୍ରଦର୍ଶକ। ଦେଶ ବିଦେଶ ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ଭଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1ରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19-30 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅନପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ପିଢ଼ି ପ୍ରତିଧ୍ୱନିତ ହୋଇଚାଲିଛି। 1936 ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ହିଁ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣେଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କ ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।

ପିଢ଼ି ପ୍ରତିଧ୍ୱନିତ ହୋଇଚାଲିଛି। 1936 ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ।

କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ

0: ପଦ
1: ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ହିଁ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ।

ଆକାଶବାଣୀ କଟକ ସମ୍ବାଦ ପଢୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମୟ

0: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। एक घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा।
0: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବତ୍ଲୋଜି ପ୍ରତିଷ୍ଠା ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି

0: କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତିବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋତ୍ସାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍, ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4ଟି ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅଭଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ତୁର୍କାରୀ ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ। ଉପସ୍ଥାପନାରେ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ିରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର

ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଜ୍ଞାନ କୌଶଳରୁ ଗାଈ ଦେବା ଚାଷୀ ଭାଇକୁ ସେତେ
1: ମନ ଦେଇ ଚାଷ କଲେ ମିଳିବ ଫସଲ ସୁନା ହେ ମନ ଦେଇ ଚାଷ କଲେ।
2: भाउज नमस्कार।
3: नमस्कार नमस्कार मंगलू, केते दिन परे बैठु आसिल हे।
2: कोन करिवे भाउज, मते तो चारि आडे काम धंधा थाउजी देखुजो, एबे किमिदि गरम गुळगुळी होउजी देखुजो नै।
3: ओह असह्य गुळगुळी, खाली जो ना दिखे के मचोंड पके देला हलाका लागुची, देहुंड खाली पडुची, अपवन वर्षा टिकिए गु खाली था होउची।
2: हमरो से पिल्ला समय बे गरम थिला, झांजी पवन होउली कहुतले जे भाउज, ए सिमिमिति गरम होउनतुला बा।
3: आउ दिनक दिन देख परिवेश प्रदूषण हलाणी, ताकु धरि गरमटा मध्ये बढुची,
2: घर संख्या भी बढ़ी सब गत काटी समस्त
3: कलकारखाना बढ़ी
2: सब बेजार हो गला। आम घर बासंदा तो मोटे रही पार
3: नहीं, तुम तो एथर छात घर करदे
2: छात घर गरम हो फेरे महिला लोक रोषेवास कर कि
3: हाँ रोषेवास कले गरम लगुची आगे
2: कौन करवा बासी पखाड़ खावा इच्छा
3: होना खरा दिन पखाड़ा भल तापरे अधिक पानी पियार अच्छी बाहर को बाहर छता चपल आखिरी चश्मा सब लगे अच्छी एवं देख तुम इमि कौ आम सीना सतर्क हो गाई गोर जा भोगु थे भाविल
2: बड़ कथ भाज से क्या भाविला पूरा आम देख जो सहर मन में गाई सब बाहर बुले था तुम देखो ना ना
3: हाँ
2: कल गोटे गाई टे आम दुआर पाखे पड़ी है
3: ବୋଲେ ତାଙ୍କୁ ମଧ୍ୟ ଅଂଶୁଘାତ ହେବାର ସମ୍ଭାବନା ବୁଝିଲ। ସେଥିପାଇଁ ବୋଲି ଆମର ଯୋଉ ମନୋଜ୍ଞ ନାହାନ୍ତି କି ଡାକ୍ତର ମନୋଜ କୁମାର ପଟ୍ଟନାୟକ ଅଛନ୍ତି ଏନିମଲ ହେଲ୍ପଲାଇନ୍ରେ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ, ତ ସେ ଆଜ୍ଞା କହିଛନ୍ତି ଖରାଦିନେ ଗୋରୁ ଗାଈଙ୍କ ଆମେ କିପରି ଯତ୍ନ ନେଇପାରିବା। ହଁ ଶୁଣିବା ନା ଚାଷୀ ଭାଇମାନେ, ଆଜି ଆମ କିଷାନ ମାଇରେ ଆଲୋଚନାର ବିଷୟବସ୍ତୁ ରହିଛି ଖରାଦିନେ ଗୋରୁ ଗାଈଙ୍କ ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ମନୋଜ କୁମାର ପଟ୍ଟନାୟକ, ଆନିମାଲ ହେଲ୍ପଲାଇନ୍ ପ୍ରାଣୀ ଚିକିତ୍ସାଳୟ ବ୍ରହ୍ମପୁର। ତ ପ୍ରଥମେ ଆମେ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ଡକ୍ଟର ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା। ଡକ୍ଟର ପଟ୍ଟନାୟକ ନମସ୍କାର।
4: ନମସ୍କାର।
3: ଆଜି ଯେଉଁ ଆମର ଆଲୋଚନା ରହିଛି ଖରାଦିନେ ଗୋରୁ ଗାଈଙ୍କ ଯତ୍ନ, ଆମର ବିଶେଷ କରି ମଣିଷମାନଙ୍କୁ ମଧ୍ୟ ଖରାଦିନେ ବିଭିନ୍ନ ପ୍ରକାର ମାନେ ଖରାଦିନିଆ ରୋଗ ହେଉଛନ୍ତି, ବିଶେଷ କରି ଅଂଶୁଘାତ ହେବାର ସମ୍ଭାବନା ଥାଏ, ତ ଖରାଦିନେ ଗାଈ ଗୋରୁଙ୍କର ମଧ୍ୟ କ'ଣ ଅଂଶୁଘାତ ହେବାର ସମ୍ଭାବନା ରହୁଛି କି, ଯଦି ରହୁଛି ସେମାନଙ୍କର ବିଶେଷ ଯତ୍ନର ଆବଶ୍ୟକ କ'ଣ ରହୁଛି?
4: ମଣିଷମାନଙ୍କ ଭଳି ଗୋରୁ ଗାଈଙ୍କୁ ମଧ୍ୟ ଅଂଶୁଘାତ ହୋଇଥାଏ, କାହିଁକିନା ସେମାନେ ମଧ୍ୟ ତାପମାତ୍ରା ସହିପାରନ୍ତିନି, ତାଙ୍କ ନର୍ମାଲ ତାପମାତ୍ରା 101.5 ଡିଗ୍ରୀ ଫାରେନହାଇଟ୍ ଥାଏ, ସେମାନେ ବଡ଼ ହେଲେ 104-105 ଏ ପର୍ଯ୍ୟନ୍ତ ସେମାନେ ସମ୍ଭାବ।

0: ପାରେ, ତାପରେ ଆଉ ଟେମ୍ପରେଚର ଆଉ ସମ୍ଭାଳିବା ସମ୍ଭବ ନୁହେଁ। ତା ସହିତ ଖାଦ୍ୟର ଏହି ସମୟରେ ବହୁତ ଅଭାବ ହୋଇଥାଏ, କାହିଁକିନା ଯେଉଁ ଜମିରେ ଯେଉଁ ଗଛ ଉଠିବା କଥା ପାଣିର ଅଭାବରେ ସେଥିରୁ ଆଉ ସେମାନେ ଗଛ ପାଆନ୍ତିନି, ଘାସ ପାଇପାରନ୍ତିନି, ପାଣିର ମଧ୍ୟ ଯଥେଷ୍ଟ ଅଭାବ ହୁଏ। ତେଣୁକରି ତାପମାତ୍ରା, ଖାଦ୍ୟର ଅଭାବ ଏବଂ ପାଣିର ଅଭାବ, ଏ ତିନୋଟି ଯାକ ଯୋଗୁଁ ସେମାନେ ଏଇ ଯେଉଁ ଅଂଶୁଘାତ ଭଳି ରୋଗ ସହିତ ସେମାନେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଏମିତିକି କିଛି ଆକ୍ରାନ୍ତ ହୁଅନ୍ତି ତାହେଲେ ଚାଷୀ ଭାଇମାନଙ୍କ ପାଖରେ ତ ଅତି ଉତ୍ପାଦନକ୍ଷମ ଗାଈ ଗୋରୁ ଅଛି, ସେମାନେ ତାର ଯତ୍ନ ନେବେ।
1: ଡକ୍ଟର ପଟ୍ଟନାୟକ, ଆପଣ ଯେମିତି କହିଲେ ଯେ ତାର ପାଟିରୁ ଲାଳ ବାହାରିବ ଅଂଶୁଘାତର ଲକ୍ଷଣ, ଆଉ ବିଶେଷ ଭାବରେ କ'ଣ କ'ଣ ଲକ୍ଷଣ ଦେଖାଯିବ ଏ ଖରାଦିନେ ଗାଈମାନଙ୍କର?
0: ଗାଈମାନଙ୍କର ଏଇ ଯେଉଁ ଖରାଦିନ ଏଇ ଯେଉଁ ଜଳକଷ୍ଟ, ଜଳକଷ୍ଟ ଯୋଗୁଁ ସେମାନଙ୍କର ଅଂଶୁଘାତ ହେଲେ ଏଇସବୁ ଆପଣ ଲକ୍ଷଣ ପାଇବେ। ତା ସହିତ ଦେଖିବେ ଯେହେତୁ ସେମାନେ ପାଣି ପାଇପାରନ୍ତିନି, ମଇଳା ପାଣି ମଧ୍ୟ ପିଇବାକୁ ବାଧ୍ୟ ହୁଅନ୍ତି ସେମାନେ, ଆଉ ଦେଖିବେ ଖାଦ୍ୟ ଯେହେତୁ ମିଳୁନି ସେମାନଙ୍କ ପାଇଁ, ଘାସ ଟିକେ ନାହିଁ ବାହାରେ, ଘାସ ଫାସ ମିଳେନି, ତେଣୁକରି ସେମାନେ ବାହାର ଜରି କାଗଜ ଏସବୁ ଖାଇବା ପାଇଁ ବାଧ୍ୟ ହୁଅନ୍ତି।
1: ଦିନକୁ ଦିନ ମାନେ ଆମର ପରିବେଶ ପ୍ରଦୂଷଣ ହେଇଯାଉଛି, ବିଶେଷ ଭାବରେ ଆମେ ଯେଉଁ ଖାଦ୍ୟ ପୁଡ଼ିଆ ଫୋପାଡ଼ି ଦେଉଛନ୍ତି ସେଗୁଡ଼ା ଗାଈ ସବୁ ଖାଉଛନ୍ତି, ଆମେ ଧ୍ୟାନ ଦେବାକୁ ପଡ଼ିବ ଯେ ସେଇଟା କେମିତି ଗାଈ ପାଖରେ ନ ପହଞ୍ଚି,
0: ବାହାରେ ପକେଇବାନି,
1: ବାହାରେ ପକେଇବାନି
0: ଯାହାଦ୍ୱାରା କି ଗାଈ ଗୋରୁକୁ ତ ଜାଣନ୍ତିନି ସେମାନଙ୍କୁ ଭୋକ ଲାଗୁଛି, ମାନେ ସେମାନେ ଯେମିତି ହେଲେ ଖାଇବେ, ତାର ପ୍ରଭାବରେ ସେମାନଙ୍କର ଦେଖିବେ ଯେ ନାଳ ରକ୍ତ ଝାଡ଼ା ହେବାର ସମ୍ଭାବନା ଥାଏ, ଏବଂ ସେମାନଙ୍କର ଏଇ ଯେଉଁ ଜରି ପେପର ସବୁ ଖାଆନ୍ତି ତାଦ୍ୱାରା କୋଷ୍ଠକାଠିନ୍ୟ ରୋଗରେ ମଧ୍ୟ ସେମାନେ ପୀଡ଼ିତ ହୁଅନ୍ତି। ଆଉ ଦେଖିବେ ଗୋଟେ ଗୋଟେ ଗାଈକି ମଲା ପରେ ତାର ଅପରେସନ୍ କରିକି ଆମେ ଦେଖିଛୁ ତା ପେଟ ଭିତରେ ବହୁତ ଗୋଟେ 4-5 kg ଖଣ୍ଡେ ଜରି ବାହାରେ,
1: କାରଣ
0: ଖାଇକି ତାର ଅଂଶ ଯେତେବେଳେ ଅତ୍ୟଧିକ ହୋଇଯାଏ ଗାଈ ମୃତ୍ୟୁବରଣ କରେ,
1: ପେଟ ଫୁଲିଯିବ
0: ଏବଂ ପେଟ ଭିତରେ ଏଇ ଯେଉଁ ଜରି କାଗଜ ବାହ୍ୟ ଜିନିଷ ଯେଉଁଗୁଡ଼ାକ ତାର ଖାଦ୍ୟ ନୁହଁ, ସେ ଖାଦ୍ୟ ଯେହେତୁ ଗ୍ରହଣ କରୁଛି ବାଧ୍ୟ ହୋଇକରି, ତେଣୁକରି ଏସବୁ ସମସ୍ୟା ଆସେ। ବିଶେଷ କରି ଖରାଦିନେ ଯେମିତି ସେମାନଙ୍କୁ ଘାସ ମିଳେନି, କେଉଁଠି କିଛି ଆଉ ତାପମାତ୍ରା ବଢ଼ିଯାଏ, ତେଣୁକରି ଏସବୁ ଅବ୍ୟବସ୍ଥା ହୁଏ।
1: ତ ଯେତେବେଳେ ଏଇସବୁ ଲକ୍ଷଣ ଆମେ ଦେଖିବା ତାର ପ୍ରାଥମିକ ଚିକିତ୍ସା ଯେମିତି ଆପଣ କହୁଥିଲେ ଟିକେ ଆଗରୁ ଯେ ଗଛ ଛାଇକି ନେବା, ମୁଣ୍ଡରେ ପାଣି ମାରିବା, ପବନର ବ୍ୟବସ୍ଥା କରିବା, ଆଉ ସେ ସମୟରେ ତାକୁ କିଛି ପିଇବା ପାଇଁ ଦେଇପାରିବେ କି?
0: ନିହାତି ଭାବେ ଆପଣଙ୍କର ଯଦି ଆମର ଚାଷୀ ଭାଇ ହୁଅନ୍ତୁ କିମ୍ବା ଭଲେଣ୍ଟିୟର୍ସ ହୁଅନ୍ତୁ, ତାକୁ ପାଣି, ଥଣ୍ଡା ପାଣି ପିଇବାକୁ ଦେବା ଦରକାର। ଆଉ ତା ସାଙ୍ଗରେ ଯଦି ସେମାନେ ପାଇବେ ପାଚିଲା କଦଳୀ ହେଲା କିମ୍ବା ତରଭୁଜ ହେଲା, କାଟିକି ଆଣିକି ତାକୁ ଯଦି ଖାଇଲା ତାହେଲେ ବହୁତ ଉପଶମ ହେବ, ସେ ଆରାମ ଅନୁଭବ କରିବ,
1: ମାନେ ବାସ୍ନାରେ ସେ ଖାଇଦେବ କଦଳୀ ତରଭୁଜ, ତାହେଲେ
0: ମଧ୍ୟ ଏଇ ଦୁଇଟା ଜିନିଷ ବହୁତ ସେମାନଙ୍କୁ କାମ ଦିଏ ଅଂଶୁଘାତ ସମୟରେ ସେମାନଙ୍କର ଦେହକୁ ପୁଣି ରିଷ୍ଟୋର କରିବା ପାଇଁ ବୋଲି।
1: ତେବେ ଡକ୍ଟର ପଟ୍ଟନାୟକ, ଆମେ ଦେଖିଛୁ ଯେ ଆମର ଚାଷୀମାନେ ଅନେକ ସମୟରେ ଅଧିକ ଉତ୍ପାଦନକ୍ଷମ ଗାଈ ରଖନ୍ତି, ଖରାଦିନେ ସେମାନଙ୍କର କେମିତି ଯତ୍ନ ନେବା ଆବଶ୍ୟକ? ମାନେ ଏବେ ଯେମିତି ଆମର ହରିୟାଣା ଗାଈ, ହଲଷ୍ଟେନ୍ ଗାଈ ଏସବୁ ମାନେ ଯେଉଁମାନେ ଅଧିକ କ୍ଷୀର ଦେଉଛନ୍ତି ସେମାନେ ବ୍ୟବସାୟିକ ଦୃଷ୍ଟିକୋଣରୁ ରଖିଥାନ୍ତି, ସେମାନଙ୍କର ଯତ୍ନଟା କେମିତି ନେବେ ଯେହେତୁ ସେଗୁଡ଼ା ବାହାର ଜଳବାୟୁ ବଢ଼ିକି ଆସିଥାଉଛନ୍ତି, ଏଇଠି ସେମାନଙ୍କୁ ଅଧିକ ଯତ୍ନ କ'ଣ କ'ଣ ଧ୍ୟାନ ଦେବେ?
0: ନିହାତି ଭାବେ ଦରକାର, ସେମାନଙ୍କ ପ୍ରତି ବିଶେଷ ଯତ୍ନ ବା ନେବା ଦରକାର। ଚାଷୀ ଭାଇମାନେ ତ ରଖିଛନ୍ତି, ସେମାନଙ୍କ ସେମାନଙ୍କର ସେଇ ଗାଈଗୁଡ଼ିକର ଅଭିବୃଦ୍ଧି ଏବଂ ସେମାନଙ୍କର ପ୍ରଜନନ କ୍ରିୟା ତଥା ଉତ୍ପାଦନ କ୍ରିୟାକୁ ସଠିକ୍ ରଖିବା ପାଇଁ ବୋଲି ବିଶେଷ ଭାବେ ଯତ୍ନ ନେବାକୁ ପଡ଼ିବ। ପ୍ରଥମତଃ ମୁଁ କହିବି ଯେ ଘରର ଯତ୍ନ, ଦେଖିବେ ଅନେକ ଚାଷୀ ଭାଇ ଗାଈ ରଖିଛନ୍ତି କିନ୍ତୁ ଯେତିକି ଆବଶ୍ୟକ ଜାଗା ସେତିକି ରହୁନି,
1: କମ୍ ଜାଗାରେ ରଖିଦେଉ,
0: ବହୁତ ଗାଈ ରହୁଛନ୍ତି, ତେଣୁକରି ବେଶୀ ଭିଡ଼ ନ ହେବା ଦରକାର। ଗୋଟେ ଗାଈ ପାଇଁ ଗୋଟେ ସାଧାରଣ ଭାବେ 40 square feet, ବାଛୁରୀଟେ ପାଇଁ 20 square feet, ଏମିତି ହେଇକି ଗାଈଟେ ବାଛୁରୀ ପାଇଁ 60 square feet ଜାଗା ଦରକାର।
1: ନାଇଁ ଯେହେତୁ ସେ ଯେଉଁ ହରିୟାଣା ଗାଈ କହୁଛନ୍ତି ଆପଣ, ସେଇଟା ଟିକେ ବଡ଼ ପ୍ରଜାତିର
0: ଗାଈ, ସେମାନଙ୍କୁ ଅଧିକ ଯତ୍ନ ଦରକାର। ହଲଷ୍ଟିନ୍ ଗାଈ ସେମାନେ ମଧ୍ୟ ଆହୁରି ବଡ଼, ତେଣୁକରି ସେମାନଙ୍କୁ ଅତି କମରେ ତ 60 square feet ଜାଗା ଦରକାର ସେମାନଙ୍କୁ ରହିବା ପାଇଁ ବୋଲି। ସେମିତି ଭାବେ ଯଦି ଆମେ ଯଦି 5 gaii ରଖିବା 300 square feet ଦରକାର, କିନ୍ତୁ ସେଇ ଜାଗାରେ ଯଦି 300 square feet 10 gaii ରଖିବେ ତାହେଲେ କଞ୍ଜେଷ୍ଟେଡ଼ ହେବ, ବିଶେଷ କରି ଖରାଦିନେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ, ତେଣୁକରି ଜାଗା ସଫିସିଏଣ୍ଟ ଦରକାର। ତା ସହିତ ଖୋଲା ପବନ ଆସିବା ପାଇଁ ଝରକା, ବଡ଼ ବଡ଼ ଝରକା ଥିବା ଦରକାର, ଯଦ୍ୱାରା କି ବାୟୁ ଚଳପ୍ରଚଳ ହୋଇପାରିବ, ଆଲୋକ ଆସିପାରିବ, ଏବଂ ଯେଉଁ ଛାତ ଉପରେ ଦେଖିବେ ଛାତ ଉପରେ ଖରାଦିନେ ଧଳା ପ୍ରଲେପ ଲଗେଇଦେବେ ତାହେଲେ ଗରମ ଟିକେ କମ୍ ହେବ,
1: ଚୁନର
0: ଧଳା ପ୍ରଲେପ ଲଗେଇଦେବେ, ତା ମିଳୁଛି ଗୋଟେ ଧଳା, ଆମେ ଯେମିତି ଛାତ ଉପରେ ଲଗାଉଛେ ଗରମ କମିବା ପାଇଁ ବୋଲି ସେଇଟା ଲଗେଇ ଦେଇପାରିବେ। ଛାତ ଉପରେ କିମ୍ବା ଯେଉଁ ଆଜବେଷ୍ଟସ୍ ଅଛି ତା

0: ପରେ ସେମାନେ ନଡ଼ାକୁ ଚାପରେ ବି କରିପାରିବେ, ଯାହାକି ଥଣ୍ଡା ଲାଗିବ। ଆଉ ଗୋଟେ ଜିନିଷ କହିବି ଯେ ଯେଉଁ ଗୁହାଳ ଉପରେ ଛାତ ତଳେ ଭାଡ଼ି କରିକି ସେଇଠି ମଧ୍ୟ ସେମାନେ ନଡ଼ା ରଖିପାରିବେ, ଘାସ ରଖିପାରିବେ, ଯାହାଦ୍ୱାରା କି ଗୁହାଳଟା ଥଣ୍ଡା ରହିବ।
1: ଥଣ୍ଡା ରହିବ, ତାପମାତ୍ରାଟା ବଢ଼ିବନି
0: ବଢ଼ିବନି। ତା ସାଙ୍ଗରେ ଜଳପାତ୍ରର ବ୍ୟବସ୍ଥା କରିବାକୁ ପଡ଼ିବ ଗୁହାଳ ଭିତରେ। ଆଉ ଦିନକୁ ଖରାବେଳେ କେମିତି 4-4 ଦେଖେ ବେଶୀ ଖରା ହେଉଛି, ଗରମ ହେଉଛି, ସେହି ସମୟରେ ତାକୁ ସ୍ପ୍ରିଙ୍କଲ୍ କରିବା ମଧ୍ୟ, ପାଇପ୍ରେ ମଧ୍ୟ ପାଣିରେ ମଧ୍ୟ ସେମାନଙ୍କୁ ସ୍ପ୍ରିଙ୍କଲ୍ କରିଲେ ମଧ୍ୟ ବହୁତ ଭଲ ଲାଗିବ। ଏବଂ ଗୁହାଳ ଭିତରେ ଯେମିତି ଫ୍ୟାନ୍ର ବ୍ୟବସ୍ଥା କରିବେ, ଯେମିତି ସେମାନଙ୍କୁ ପବନ ବାଜିବ, ଏବଂ ଏକ୍ଜଷ୍ଟ ଫ୍ୟାନ୍ ଯଦି ଲଗେଇବେ ତ ଆହୁରି ଭଲ। ଆଉ 11-4 ଭିତରେ ତାଙ୍କର ଯେଉଁ ଝରକା ଗୁଡ଼ିକ ଥିବ, ଝରକା ଗୁଡ଼ିକରେ ବେଣାଚର ହେଉ କିମ୍ବା ପିଆଜ ଏବଂ ଆଳୁର ଯେଉଁ ଅଖା ଗୁଡ଼ିକ ଅଛି ସେଗୁଡ଼ା ଝୁଲେଇ ଦେଇକି ସେଇଥିରେ ମଧ୍ୟ ପାଣି ସ୍ପ୍ରେ କରିବେ, ଯାହାଦ୍ୱାରା କି ସେମାନଙ୍କୁ ଥଣ୍ଡା ଲାଗିବ। ପୁଣି 11-4 ଭିତରେ ରଖିକି ତା 11-4 ପରେ ପରେ ସେଇ ରୋଲିଂ କରିକି ଉପରକୁ ଉଠେଇଦେବେ, ଯାହାଦ୍ୱାରା କି ପବନ ଚଳାଚଳ କରିବ। ଏ ହେଲା ଘରର ଯତ୍ନ। ତା ବାଦେ ଘର ଚାରିପଟେ ଦେଖିବେ, ଚାଷୀ ଭାଇଙ୍କୁ ଅନୁରୋଧ କରିବ ଯେ ଘର ଚାରିପଟେ ଯେମିତି ଗଛ ଲଗେଇବେ, କାହିଁକିନା ଗଛ ଲଗେଇବା ଦ୍ୱାରା କ'ଣ ହେବ ନା ପବନ ହେବ, ଥଣ୍ଡା ରହିବ, ଗାଈକି ମଧ୍ୟ ଏମାନେ ସେଠି ନେଇକି ଅନ୍ୟ ସମୟରେ ବାନ୍ଧି ପାରିବେ। କାହିଁକିନା ଘର ଅପେକ୍ଷା ଯଦି ସେମାନଙ୍କର ବାଡ଼ ଚାରିପଟେ ଯଦି ବଡ଼ ବଡ଼ ଗଛ, ଆମ୍ବ ଗଛ ଅଛି କିମ୍ବା ନିମ୍ବ ଗଛ ଅଛି, ସେ ପାଖରେ ଯଦି ବାନ୍ଧିବେ ଗଛ ମୂଳେ ରହିବା ପାଇଁ ସେମାନେ ବହୁତ ପସନ୍ଦ କରନ୍ତି। ଆଉ ଆଉ ଗୋଟେ କଥା କହିବି ଯେ ଯେଉଁ ଗୁହାଳ ଚାରିପଟେ ସୁବାବୁଲ ହେଲା, ଯାହାକି କେଳି କଦମ ହେଲା କିମ୍ବା ଧଣି ହେଲା, ଏଇ ପ୍ରକାର ଗଛ ଯଦି ଲଗେଇବେ ତା ଡାଳଟିକୁ ମଧ୍ୟ ସେଇ ଗାଈକୁ ଭାଙ୍ଗିକିରି ଖାଇବାକୁ ବି ଦିଆଯାଇପାରିବ, ଛାଇ ହେଲା ପୁଣି ଖାଇବାକୁ ଦିଆଯାଇପାରିବ, ଆଉ ବାଡ଼ର ମଧ୍ୟ ସିଏ ମଧ୍ୟ କାମ କରିବ। ତେଣୁକରି ଏଇ ଆଗାମୀ ଦିନରେ ଯେଉଁ ଆସୁଛି, ଆମର ବର୍ଷା ଦିନ ଆସୁଛି ଆଗାମୀ ଦିନରେ, ତା ପାଇଁ ବୋଲି ଯେଉଁ ଚାଷୀ ଭାଇମାନେ ଗଛ ଲଗେଇ ନାହାନ୍ତି ଗୁହାଳ ଚାରିପଟେ, ତାଙ୍କର ଗୁହାଳ ଚାରିପଟେ ଗଛ ଲଗେଇବାର ବ୍ୟବସ୍ଥା କରନ୍ତୁ, ଯଦ୍ୱାରା କି ସେମାନେ ଛାଇ ଆସିବ, ପବନ ଆସିବ, ଖାଦ୍ୟ ଆସିବ ଏବଂ ବାଡ଼ ଭଳିଆ ମଧ୍ୟ କାମ ଦେବ।
1: ହଁ, ଯାହା ହଉ, ବଢ଼ିଆ କଥା କହିଲେ ଡକ୍ଟର ପଟ୍ଟନାୟକ। ତେବେ ଆମର ଯେ ଖରାଦିନେ ମାନେ ଗାଈ ଗୋରୁଙ୍କର କ'ଣ ସବୁ ଖାଦ୍ୟର ବ୍ୟବସ୍ଥା ରହିଲେ ସେମାନେ ସୁସ୍ଥ ହୋଇପାରିବେ? କାହିଁକି ଶୀତ ଦିନେ ଆମେ ଜାଣିଛୁ ଯେ ଟିକେ ଗରମ ଖାଦ୍ୟ ଦେବା, ତ ଖରାଦିନେ ଖାଦ୍ୟଟା ଟିକେ ଅଲଗା ନିହାତି ହବ, କ'ଣ କ'ଣ ଦେଇପାରିବା?
0: ଖରାଦିନେ ଦେଖନ୍ତୁ ଆମକୁ ଭଲ ଲାଗୁଛି ପଖାଳ ଖାଇବା ପାଇଁ, ଖରା ଯୋଉ ଜୋର ହେଉଛି, ତେଣୁକରି ଗାଈ ଗୋରୁ ମଧ୍ୟ ଚାହାନ୍ତି ସେମାନେ ଘାସ, ସବୁଜ ଘାସ ଖାଇବେ, ଯାହାଦ୍ୱାରା କି ସେମାନଙ୍କୁ ଜୀର୍ଣ୍ଣ ଯେଉଁ କରିବା ପାଇଁ ବୋଲି ଯେଉଁ ଉତ୍ତାପ ସୃଷ୍ଟି ହୁଏ, ଆମେ ଯେଉଁଟା ବାହାରୁ କିଣିକି ଦେଉଛେ, ଦାନା କିଣିକି ଦେଉଛେ, କୁଣ୍ଡା କିଣିକି ଦେଉଛେ, ସେଇଥିରେ ଯେଉଁ ଉତ୍ତାପ ସୃଷ୍ଟି ହୁଏ, କିନ୍ତୁ ଘାସ, ସବୁଜ ଘାସ ଯଦି ଗୋଖାଦ୍ୟ ଯଦି ଆମେ ଦେବା ତାହେଲେ ତାଙ୍କର ସହନଶୀଳତା ବଢ଼ିବ, ସହନଶୀଳତା ଶକ୍ତି ବଢ଼ିଯିବ, ସେମାନେ ଘାସଟାକୁ ପସନ୍ଦ କରନ୍ତି ଖାଇବା ପାଇଁ। ଯେଉଁ ଚାଷୀମାନଙ୍କ ପାଖରେ ଘାସ ନାହିଁ ସେମାନେ ଆଉ ସାଧାରଣ ଯେଉଁ କୁଟା ଅଛି କିମ୍ବା ଆମର ପାଳ ଅଛି ତାକୁ ତା ପୂର୍ବଦିନ ଭିଜେଇବେ ଏବଂ ତା ପାଣିରେ ନିଗାଡ଼ିକି ତାର ଦିନ ଶୁଖେଇକି ଗାଈକି ଦିଅନ୍ତୁ, ଦେଖିବ ସଫ୍ଟ ଲାଗିବ। ଆଉ ସେଥିରେ ଯେଉଁ ପାଳରେ ଅଛି ଗୋଟେ ଅକ୍ଜାଲିକ୍ ଏସିଡ୍ ବୋଲି ଗୋଟେ ଖରାପ ଜିନିଷଟେ ଅଛି, ସେଇଟା ବି ନିଗିଡ଼ି ପଳେଇ ଯାଇଥିବ, ଏବଂ ଗାଈ ଗୋରୁ ଇଏ ମଧ୍ୟ ଘାସ ଭଳିଆ ନହେଲେ ମଧ୍ୟ ଘାସରୁ ଟିକେ କମ୍ ହେଲେ ମଧ୍ୟ ଗୋଟେ ଭଲ ଖାଦ୍ୟ ରୂପେ ସେମାନେ
1: ନଡ଼ାଟା ତାକୁ ପାଣିରେ ବତୁରେଇକି
0: ଶୁଖେଇଦେବେ, ଟିକେ ଶୁଖେଇକି ଖାଇବାକୁ ଦେବେ,
1: ମାନେ ପାଣିଟା ଯେମିତି
0: ଛାଡ଼ିଯିବ ତାହେଲେ ତାକୁ ଭଲ ଗୁଣ ମାନେ ଖରାପ ଗୁଣ ଗୋଟେ ପଳେଇଯାଇଥିବ ତାର, ଆଉ ଖାଇବାକୁ ଭଲ ଲାଗିବ। ଏବଂ ତା ସାଙ୍ଗରେ ପାଣିରେ ଯଦି ଆମେ ଇଲେକ୍ଟ୍ରୋଲାଇଟ୍ ଦେଇପାରିବା ଖରାଦିନେ, ଗାଈ ଗୋରୁ ବହୁତ ଷ୍ଟ୍ରେଙ୍ଥ ସେମାନଙ୍କର ଆସିଯିବ। ଆଉ ଆପଣ ଜାଣିଛନ୍ତି ମିନେରାଲ୍ ମିକ୍ସଚର୍ଟି ଦିଆଯାଏ, କାହିଁକିନା ଯେଉଁ ଅଛି ଭିଟାମିନ୍ ସି ଅଛି, ଭିଟାମିନ୍ ଇ ଅଛି, ଏବଂ ଜିଙ୍କ୍ ଅଛି, ଏବଂ କ୍ରୋମିୟମ୍ ଅଛି, ଏଗୁଡ଼ିକ ଆପଣଙ୍କର ଖରାଦିନେ ଏଇ ଯେଉଁ ଖରାକୁ ପ୍ରତିହତ କରିବା ପାଇଁ ବୋଲି ଇଏ ଗୋଟେ ଗୋଟେ ଭଲ ଭଲ ଜିନିଷ ଗାଈ ଗୋରୁଙ୍କୁ ସାହାଯ୍ୟ କରେ ଅଂଶୁଘାତ ନ ହେବା ପାଇଁ ବୋଲି। ତେଣୁକରି ଚାଷୀ ଭାଇଙ୍କୁ ଅନୁରୋଧ ରହିଲା ସେମାନେ ଘରଟିକୁ ଯେମିତି ଯତ୍ନ ନେବେ, ଖାଦ୍ୟଟିକୁ ମଧ୍ୟ ଦେବେ। ଆଉ ଗୋଟେ କଥା କହିବାକୁ ଭୁଲିଗଲି ଯେ ସବୁବେଳେ ଏଇ ଖରାଦିନ ଦେଖିବେ ଗାଈ ଗୋରୁ ଟିକେ ଖାଇବା ପାଇଁ ପସନ୍ଦ କରନ୍ତିନି, ସେମାନଙ୍କୁ ଯଦି ସକାଳେ ଖାଇବାକୁ ଦେବେ ତାହେଲେ ସେମାନେ ଖାଇବେ, ଆଉ ସନ୍ଧ୍ୟାରେ ଖାଇବାକୁ ଦେଲେ ସେମାନେ ଖାଇବେ। ତେଣୁ 11-4 ଭିତରେ ପାଣି ଦିଅନ୍ତୁ ପିଇବା ପାଇଁ ସଫିସିଏଣ୍ଟ, ଆଉ ମଝିରେ ମଝିରେ ତାକୁ ବଦଳାନ୍ତୁ, ଥଣ୍ଡା ପାଣି ଦିଅନ୍ତୁ, ଏବଂ 11 ପୂର୍ବରୁ ଖାଇବାକୁ ଦିଅନ୍ତୁ, 4 ପରେ ଆପଣ ଯାହା ଘାସ ହେଉ କିମ୍ବା ଯେଉଁମାନେ ଯେଉଁ ଭାଇମାନେ ଘାସ ପାଉନାହାନ୍ତି ସେମାନେ ଦାନା ଦେଉଛନ୍ତି, ଦାନାକୁ ମଧ୍ୟ ସନ୍ଧ୍ୟାବେଳେ ଦିଅନ୍ତୁ ଖାଇବାକୁ ଦେବ, ସେ ଖାଇବେ।

0: ଆଉ ପାଣି ଯେଉଁ ଦେବେ ସେମାନଙ୍କୁ ବାରମ୍ବାର ଟିକେ ଆଇସ୍ ପକାଇକି ଦିଅନ୍ତୁ ପାଣି, ଆମକୁ ଯେମିତି ଟିକେ ଥଣ୍ଡା ପାଣିରେ ଦରକାର ହେଉଛି ସେମାନଙ୍କୁ ଆଇସ୍ ପକାଇକି ଦେବେ ଖାଇବା ପାଇଁ। ଆଉ ଦେଖିବେ ବ୍ରସିଂ ଟିକେ କରିବା ଦରକାର, ଗୋଟେ ବ୍ରସ୍ ଧରିକି ସେମାନଙ୍କର ଦେହକୁ ଯଦି ବ୍ରସିଂ କରାଯାଏ ତାହେଲେ ମଧ୍ୟ ଏଇ ଯେଉଁ
1: ମାନେ ଯେଉଁ ଘଷିକି
0: ଘଷିକି ଗାଧେଇବାଟା ଗାଧେଇବା ନର୍ମାଲ ମାନେ ଖାଲି ବ୍ରସ୍ ମଧ୍ୟ ମିଳୁଛି ତାକୁ ବ୍ରସିଂ କରିବେ ତାହେଲେ ମଧ୍ୟ ସେମାନଙ୍କର ଏଇ ଯେଉଁ ଖରାର ଯେଉଁ ପ୍ରଭାବଟା ଟିକେ କମିଯିବ, ଗରମର ପ୍ରଭାବ କମିଯିବ, ପେଣ୍ଟିଂଟା କମିଯିବ। ଆଉ ଏଇ ଯେଉଁ ସମୟରେ ଟିକେ ଅଧିକ ଜୀର୍ଣ୍ଣକାରକ ଔଷଧ ଦେବାକୁ ପଡ଼େ, କାହିଁକିନା ଜୀର୍ଣ୍ଣ କରିବା ପାଇଁ ଟିକେ ଅସୁବିଧା ହୁଏ ଏ ସମୟରେ, ତେଣୁକରି ହିମାଳୟବତୀ ସାର ଆପଣ ଜାଣିଛନ୍ତି ଜୀର୍ଣ୍ଣ ହୁଏ, ସେ ଜିନିଷଟା ଯେମିତି ହେଲେ ଗାଈଗୋରୁକୁ ଖାଇବାକୁ ଦେବେ ମଝିରେ ମଝିରେ
1: ଖାଦ୍ୟରେ
0: ମିଶାଇକି ଦେବେ, ଆଉ ମିନେରାଲ ମିକ୍ସଚର ଯେମିତି ହେଲେ ଖାଇବାକୁ ଦେବେ, ଯାହାଦ୍ୱାରା କି ସେ ଗାଈଗୋରୁ ଏଇ ଯେଉଁ ଅଂଶୁଘାତ ଜନିତ ରୋଗରେ ପଡ଼ିବେନି ଏବଂ ସେମାନଙ୍କର ଅଭିବୃଦ୍ଧି ଠିକ୍ ରହିବ। ଆଉ ବିଶେଷ ଭାବେ କ'ଣ ହୁଏ ନା ଏ ସମୟରେ ଯେହେତୁ କି ଘାସ ମିଳେନି ଏବଂ ଅଭାବ ହୁଏ, ଏହିସବୁ ଜିନିଷ ପାଇଁ ବୋଲି ତାଙ୍କର ଯେଉଁ ଫ୍ୟାଟ୍ ଲହୁଣୀ ଅଂଶ କମିଯାଏ ଏବଂ ତାଙ୍କର ଏସେନ୍ ସଲିଡ୍ ନଟ୍ ଅଲହୁଣୀ ଏଇଟା ବି କମିଯାଏ, ତେଣୁକରି ତାକୁ ମେଣ୍ଟେନ୍ କରିବା ପାଇଁ ହେଲେ ଏମାନଙ୍କୁ ଏହିସବୁ ଯଦି ଯତ୍ନ ନିଆଯାଏ, ଘରର ଯତ୍ନ ନିଆଯିବ ଏବଂ ପାଣି ସଫିସିଏଣ୍ଟ ଦିଆଯିବ, ଗାଧେଇବାଟା ଦୁଇଥର ହେବ, ତାହେଲେ ମଧ୍ୟ ସେମାନେ ଉତ୍ପାଦନ ଠିକ୍ ରଖିବେ ଆଉ ଦୁଗ୍ଧ ଉତ୍ପାଦନର ଯେଉଁ ପରିମାଣ ତ ବଢ଼ିବ, ତା ସାଙ୍ଗରେ ସେମାନଙ୍କର ଯେଉଁ ଲହୁଣୀ ଅଂଶଟା ମଧ୍ୟ ମେଣ୍ଟେନ୍ କରିପାରେ, ଯାହାଦ୍ୱାରା ଭଲ ଭାବେ ସେମାନେ କ୍ଷତିର ସମ୍ମୁଖୀନ ଆଉ ହେବେନି।
1: ତେବେ ଯେମିତି ଆମର ସବୁଦିନେ ଦେଖାଯାଉଛି ବର୍ଷାଦିନେ ରୋଗ ରହୁଛି, ଶୀତଦିନେ ରୋଗ ରହୁଛି, ବିଶେଷ କରି ଆମର ଏଇ ଯେଉଁ ଖରାଦିନେ ଗାଈଗୋରୁମାନଙ୍କର କ'ଣ ସବୁ ସଂକ୍ରାମକ ରୋଗ ହେବାର ସମ୍ଭାବନା ଥାଏ ଆଉ ବିଶେଷ କରି ଦେଖାଯାଏ?
0: ଆଜିକାଲି ମ୍ୟାଡ଼ାମ୍ ଦେଖିବେ ଯେ ଯେତେବେଳେ ଯେକୌଣସି ଷ୍ଟ୍ରେସ୍ ଗୋଟେ ଆସେ, ସେ ଷ୍ଟ୍ରେସ୍ ସମୟରେ ବିଭିନ୍ନ ରୋଗ ମାଡ଼ି ବସେ ତାକୁ, ତେଣୁକରି ଏଇ ଯେଉଁ ଖରାଦିନେ ମଧ୍ୟ ଏଇ ଯେଉଁ ଖରା ହୁଏ ସବୁବେଳେ ଗାଈଗୋରୁମାନେ ସେଇଥିରେ ଷ୍ଟ୍ରେସ୍ରେ ରହନ୍ତି। ସେ ଷ୍ଟ୍ରେସ୍ ସମୟରେ ଆମର ବିଭିନ୍ନ ପ୍ରକାର ରୋଗ ଗୋଟେ କହନ୍ତୁ ହିମୋରେଜିକ୍ ସେପ୍ଟିସେମିଆ, ଯେଉଁଟାକି ସାହାଣ ବୋଲି କହୁଛନ୍ତି, ସାହାଣା ରୋଗ ଯେଉଁଟାକି ଆମର ମଇଁଷିମାନଙ୍କୁ ବେଶୀ ହୁଏ ଆଉ ଆମର ସାଧାରଣ ଅତ୍ୟଧିକ ଉତ୍ପାଦନକ୍ଷମ ଗାଈଗୋରୁଙ୍କୁ ମଧ୍ୟ ଏଇଟା ସଂକ୍ରମିତ କରିଥାଏ, ଏଇ ରୋଗରେ ମଧ୍ୟ ପଡ଼ିବେ। ତେଣୁକରି ଆର ବର୍ଷ ତମାମ ଯେମିତି ତା'ର ରୋଗ ପ୍ରତିରୋଧକ ଶକ୍ତି ରହିବ, ବର୍ଷକୁ ଦୁଇଥର ହିମୋରେଜିକ୍ ସେପ୍ଟିସେମିଆ ରୋଗ ପାଇଁ ବୋଲି ଟୀକା ଆମେ ଦେଇପାରିବା। ତା ସହିତ ଆମର ବଜବଜିଆ ରୋଗ, ଅନେକ ଜାଗାରେ ଦେଖିଥିବେ ଏଇ ଖରାଦିନେ ହିଁ ବଜବଜିଆ ରୋଗ ହୁଏ। ଆଗରୁ ଥିଲା ଜଳବାୟୁ ପରିବର୍ତ୍ତନ ହେଇଗଲାଣି, ଆଗରୁ ସବୁ ଶୀତଦିନ ହେଉଥିଲା, ବର୍ଷାଦିନ ଆରମ୍ଭ ହେଉଥିଲା, କିନ୍ତୁ ଆଜିକାଲି ଏ ଯେଉଁ ଷ୍ଟ୍ରେସ୍ ଯେଉଁଟାକି ଖରା ଅତ୍ୟଧିକ ହେଲା, ଆଉ ଗାଈଙ୍କ ପାଖରେ ଇମ୍ୟୁନିଟି କମିଗଲା ବା ରୋଗ ପ୍ରତିରୋଧ କମିଗଲା, ତେଣୁକରି ଏ ଯେଉଁ ଭେଟା ବା ବଜବଜିଆ ବା ବ୍ଲାକ୍ ୱାଟର୍ ଏଇ ରୋଗ ମଧ୍ୟ ହେଇଥାଏ। ତେଣୁକରି ଆକୁ ଯେମିତି ଆମେ ବର୍ଷ ତମାମ ଦୁଇଥର ଦିଆଯିବ ଏବଂ ତା ସାଙ୍ଗରେ ବୁଷ୍ଟର ଦିଆଯିବ, ଏହା କଥା ଦେଖିବେ। ଆଉ ସରକାରଙ୍କ ତରଫରୁ ତ ଫାଟୁଆ ନିରାକରଣ ପାଇଁ ବୋଲି ଫାଟୁଆ ଟିକା ମାଗଣାରେ ଯୋଗାଇ ଦିଆଯାଉଛି, ଆଉ ତେଣୁକରି ତା'ର ମଧ୍ୟ ସୁଯୋଗ ଦେବେ। ବର୍ତ୍ତମାନ ସବୁ ଗାଈଗୋରୁଙ୍କୁ ଫାଟୁଆ ଟିକା ଦିଆସରିଲାଣି ଏବଂ ତା'ର ସୁଯୋଗ ଯଦି ନେଇନଥିବେ ତା'ର ସୁଯୋଗ ନିଅନ୍ତୁ, ବାହାରେ
1: ମଧ୍ୟ
0: ବର୍ଷକୁ ଦୁଇଥର ଦେବାକୁ ପଡ଼ିବ ଫାଟୁଆ ଟିକା, ଆଉ ଏଚ୍ଏସ୍ ମଧ୍ୟ ଦୁଇଥର ଦେବାକୁ ପଡ଼ିବ, ବ୍ଲାକ୍ ୱାଟର୍ ମଧ୍ୟ ଦୁଇଥର ଦେବାକୁ ପଡ଼ିବ, ତା ସହିତ ବୁଷ୍ଟର୍ ଦେବାକୁ ପଡ଼ିବ। ଏତିକି ଏହି ରୋଗ ପ୍ରତି ଟିକେ ଯତ୍ନଶୀଳ ହେବେ, ବର୍ଷ ତମାମ ଯେମିତି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ରହିବ ଏବଂ ତା ସହିତ କୃମିନାଶକ ଔଷଧ ମଧ୍ୟ ଗାଈଗୋରୁଙ୍କୁ ଦେବେ। କୃମିନାଶକ ଔଷଧ ମୁଖ୍ୟ ଜିନିଷ, କାରଣ କୃମିନାଶକ ଔଷଧ ଦେଲେ ଆମର ଯେଉଁ ଟୀକାକରଣ କରାଯାଉଛି ସେଇଟା ଠିକ୍ ଭାବେ କାମ କରିବ, ତେଣୁକରି କୃମିନାଶକ ଔଷଧଟା ସବୁବେଳେ ସନ୍ଧ୍ୟାବେଳେ ଦେବେ। ଆଉ ଦିନ ମାସ ପ୍ରତ୍ୟେକ ଗାଈକୁ ବର୍ଷକୁ ଦୁଇଥର କୃମିନାଶକ ଔଷଧ ଦେବେ, ସନ୍ଧ୍ୟାବେଳେ ଦେବେ, ତାହେଲେ ଟୀକାକରଣ ଆପଣଙ୍କର ଠିକ୍ ଭାବେ କାମ କରିବ ଏବଂ କୌଣସି ପ୍ରକାର ରୋଗ ଦାଉରୁ ମଧ୍ୟ ସେ ରକ୍ଷା କରିବ, ରୋଗ ହେବ ନାହିଁ ପ୍ରାୟ ଆଉ ଯଦି କୃମିନାଶକ ଔଷଧ ଦିଆଯାଏ। ୟା ପ୍ରତି ମଧ୍ୟ ଦେଖି ଚାଷୀ ଭାଇମାନେ ଧ୍ୟାନ ଦେବାକୁ ପଡ଼ିବ ଯେ ଏଇ ଯଦି କୃମିନାଶକ ଔଷଧ ଏବଂ ଟୀକାକରଣ କରିଥିବେ ତାହେଲେ ଅନ୍ୟାନ୍ୟ ସବୁ କୌଣସି ରୋଗ ତାକୁ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା କମ୍ ରହିବ।
1: ତେବେ ଆପଣ ତ ବହୁତ ବଢ଼ିଆ କଥା କହିଲେ ଯେ ସଂକ୍ରାମକ ରୋଗ ସବୁ କ'ଣ ଦେଖାଯାଉଛି ତାର ଆମେ କିପରି ଚିକିତ୍ସା କରିପାରିବା। ତେବେ ଆମର ଚାଷୀ ଭାଇମାନେ ସେମାନେ ଯେଉଁମାନେ ରଖିଥିବେ ସେମାନେ ସେ ଯତ୍ନ ନେବେ, ଏବେ ବିଶେଷ କରି ଗ୍ରାମାଞ୍ଚଳରେ କି ସହରାଞ୍ଚଳରେ ଆମେ ଦେଖିବାକୁ ପାଉଛୁ ଯେ ବୁଲା ଗାଈଗୋରୁମାନେ ବିଶେଷ ଭାବରେ ଛାଡ଼ି ଦେଉଛନ୍ତି, କେଉଁ ଗାଈଟା କ୍ଷୀର ଦେଉନଥିବ କିମ୍ବା କେଉଁ ଗାଈ କ୍ଷୀର ଦେଲା ପରେ ମଧ୍ୟ କିଛି ଆମର ଚାଷୀ ଭାଇମାନେ ଅଛନ୍ତି ସେମାନଙ୍କ ପାଇଁ ଗୁହାଳ କରନ୍ତି, ରାସ୍ତାରେ ରୋଡ଼ରେ ଛାଡ଼ି ଦିଅନ୍ତି, ତ ବୁଲା ଗାଈଗୋରୁଙ୍କ ଯତ୍ନ ପାଇଁ ଖରାଦିନେ ଆମେ ସାଧାରଣ ଲୋକମାନେ କିପରି ତାର ଯତ୍ନ ନେଇପାରିବେ ଆଉ ସେମାନଙ୍କୁ ସାହାଯ୍ୟ ସହଯୋଗ କରିପାରିବେ?
0: ଆଜ୍ଞା, ବୁଲା ଗାଈଗୋରୁ ଦେଖିବେ ପ୍ରତ୍ୟେକ ସହର କୁହନ୍ତୁ ଗାଁ କୁହନ୍ତୁ

0: ସେଠି ବୁଲା ଗାଈ ଗୋରୁ ଅଛନ୍ତି, କାରଣ ଯେତେବେଳେ ଅଣ୍ଡିରା ବାଛୁରୀ ଜନ୍ମ ହୁଏ ଲୋକମାନେ ପ୍ରାୟ ସେଇଟାକୁ ଛାଡ଼ି ଦିଅନ୍ତି, ତେଣୁକରି ସେମାନେ ପ୍ରାୟ ଚାରିଆଡ଼େ ବୁଲୁଥାନ୍ତି, ସେମାନଙ୍କର ଯତ୍ନ ଦେବା ଆମର ମାନବିକତା ଅଛି ଅଛନ୍ତି ଆମର ବ୍ରହ୍ମପୁର ମହାନଗର ନିଗମରେ ଅଛନ୍ତି, ଆମର ଭଲେଣ୍ଟିୟର୍ସ ବି ଅଛନ୍ତି, ତେଣୁ ଆମର ଉଦ୍ଦେଶ୍ୟ ହେଲା ଯେ କେମିତି ପ୍ରତ୍ୟେକ ଦାଣ୍ଡରେ ଗୋଟେ କୁଣ୍ଡ ରହିବ ଯେଉଁଥିରେ କି ପାଣି ଫୁଲ ହେଇକି ରହିବ, ଆପଣ ପ୍ରତ୍ୟେକ ପାଣି ପୂର୍ଣ୍ଣ କରି ଦିଅନ୍ତୁ,
1: ମାନେ ଗାଈ ବି ପିଇବେ, ପକ୍ଷୀମାନେ ବି ପିଇବେ,
0: ପକ୍ଷୀ ବି ପିଇପାରିବେ, କୁକୁର ମଧ୍ୟ ପିଇପାରିବେ, ସେମାନେ ମଧ୍ୟ ଆମ ସହିତ ଅଛନ୍ତି, ତେଣୁକରି ସେମାନେ ବଞ୍ଚିଲେ ଆମେ ବଞ୍ଚିବା, ତେଣୁକରି ତାଙ୍କ ପାଇଁ ଟିକେ ବ୍ୟବସ୍ଥା କରନ୍ତୁ, ଆଉ ମାନବିକତା ଟିକେ ବଢ଼ୁ, ଆଗେଇ ଆସନ୍ତୁ, କେଉଁଠି ଯଦି କ'ଣ ପ୍ରୋବ୍ଲେମ୍ ହେଲା ସେମାନେ ସାଙ୍ଗେ ସାଙ୍ଗେ ସାହାଯ୍ୟ ସହଯୋଗ କରନ୍ତୁ, ଏବଂ ସରକାରଙ୍କ ତରଫରୁ ଏବେ ଯେଉଁଟା ଅଛି ଗୋଟେ ନମ୍ବର ଅଛି ଯେଉଁଟାକି 1962 1962, ଯେଉଁଟାକି ଡାକିଲେ କୌଣସି ପ୍ରକାର ଅସୁବିଧା ହେଲା ତାହେଲେ ମହାନଗର ନିଗମ ପାଇଁ ଅଛି 1962 ଏବଂ ସବୁ ଗାଁ ଗହଳିରେ ମଧ୍ୟ ଏଇ ନମ୍ବରକୁ ବର୍ତ୍ତମାନ ଚାଷୀ ଭାଇମାନେ କିମ୍ବା ଆମର ଭଲେଣ୍ଟିୟର୍ସ ମାନେ ଡାକୁଛନ୍ତି, ଡାକିବା ଦ୍ୱାରା ଆମର ସରକାରଙ୍କ ତରଫରୁ ଯେଉଁ ଅଛି ବ୍ୟବସ୍ଥା ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଦେଇକି ସେଇଠି ଆମେ ସହଯୋଗର ହାତ ବଢ଼ାଉଛୁ ଏବଂ ସେମାନଙ୍କୁ ଆମେ ଚିକିତ୍ସା କରୁଛୁ, ଏବଂ ଏଥିରେ ଆମର ଭଲେଣ୍ଟିୟର୍ସ ହେଲା ଆମର ବନ୍ଧୁମାନେ ହେଲେ ସେମାନେ ଆମକୁ ସାହାଯ୍ୟ ସହଯୋଗ ଜଣାଉଛନ୍ତି ଯୋଗାଉଛନ୍ତି ଏବଂ ଆମେ ସେମାନଙ୍କର ଚିକିତ୍ସା କରିପାରୁଛୁ।
1: ତ ରାସ୍ତାଘାଟରେ ଯେକୌଣସି ଜାଗାରେ ମଧ୍ୟ ଯଦି ଗାଈ ଗୋରୁ ପଡ଼ିଥିବେ ତାହେଲେ 1962 ଆମେ ଯଦି ଫୋନ୍ କଲେ ସେମାନେ ରାତିରେ ବି
0: ଆସିବେ
1: ଅଛନ୍ତି। ଆଚ୍ଛା, ତା ଛଡ଼ା ଆଉ କ'ଣ କ'ଣ ବ୍ୟବସ୍ଥା ସବୁ ରହିଛି ଗାଈ ଗୋରୁମାନଙ୍କ ପାଇଁ ସରକାରଙ୍କ ତରଫରୁ, ଯେଉଁ ବୁଲା ଗାଈ ଗୋରୁ ବିଶେଷ ଭାବରେ?
0: ବୁଲା ଗାଈ ଗୋରୁଙ୍କ ପାଇଁ ବୋଲି ବର୍ତ୍ତମାନ ସରକାର ବହୁତ ଗୁଡ଼ିଏ ଯୋଜନା ଅଛି। ଦେଖନ୍ତୁ, ଯଦି ଆମର ବୁଲା ଗାଈ ଗୋରୁ ଜଣେ ରେଜିଷ୍ଟର୍ଡ଼ ହୋଇଥିବା ଗୋଟେ ଅର୍ଗାନାଇଜେସନ୍ ସେମାନେ ଯଦି ରଖିବେ ତାହେଲେ ଗୋଶାଳା ବୋଲି ଗୋଟେ ସେମାନେ କରିପାରିବେ। 50 ଗାଈ ହଉ କିମ୍ବା କମ୍ ହଉ, ଗୋଟିଏ ଗୋଟେ ଗାଈ ପାଇଁ ବୋଲି 20,000 ବର୍ଷକୁ ସରକାରଙ୍କର ସାହାଯ୍ୟ ଦେବାର ବ୍ୟବସ୍ଥା ଅଛି ତାର, କିନ୍ତୁ ସେଇଠି ରେଜିଷ୍ଟର୍ଡ଼ ହେଇଥିବା ପଡ଼ିବ ଆଉ ବର୍ଷେ ତାର ଅବଧି ସରିଥିବ, ତାହେଲେ ତାକୁ ଏଇ ବ୍ୟବସ୍ଥାରେ ସାମିଲ କରାଯାଇପାରିବ। ଆଉ ଗୋଶାଳା ଯଦି ଯେଉଁ ନନ୍ ଗଭର୍ଣ୍ଣମେଣ୍ଟାଲ ଅର୍ଗାନାଇଜେସନ୍ ଅଛନ୍ତି ସେମାନେ ଯଦି ଗୋଶାଳା କରିବେ ତାହେଲେ ଗୋଟିଏ ଏକର ଜାଗା ଥିବ, ଆଉ 50 ବୁଲା ଗାଈ ଗୋରୁଙ୍କ ପାଇଁ ବୋଲି ସେମାନଙ୍କୁ ଗୋଟିଏ ଘର କରିପାଇଁ ମଧ୍ୟ 20,00,000 ବ୍ୟବସ୍ଥା ଅଛି। ଏସବୁ ବ୍ୟବସ୍ଥା ମଧ୍ୟ ଅଛି, ଆଉ ଆମର ଭଲେଣ୍ଟିୟର୍ସ ମାନେ ଏସବୁ ଜାଣି ଅବଗତ ହୋଇ ସଚେତନ ହୋଇ ଆଗେଇ ଆସନ୍ତୁ, ଆମେ ସରକାର ସହିତ ମିଶି ଆମେ କେମିତି ଏ ବ୍ୟବସ୍ଥାକୁ ଗ୍ରହଣ କରିବା ଆଉ ସାହାଯ୍ୟ ସହଯୋଗ କରିବା, ଆଉ ଆମର ବୁଲା ଗାଈ ଗୋରୁଙ୍କୁ କେମିତି ସାହାଯ୍ୟ କରିବା, ଯାହାର କେହି ବାପା ମା ନାହାନ୍ତି ସେମାନଙ୍କୁ ଆମେ ସାହାଯ୍ୟ କରିବା ଆଉ ସେମାନଙ୍କର ଆଶୀର୍ବାଦ ଲାଭ କରିବା।
1: ହଉ, ବହୁତ ବଢ଼ିଆ କଥା। ଆଜି ଯେଉଁ ଆମର ଆଲୋଚନା ରହିଥିଲା ଖରାଦିନେ ଗାଈ ଗୋରୁଙ୍କ ଯତ୍ନ, ଏ ସମ୍ପର୍କରେ ଆପଣ ବହୁତ ସୁନ୍ଦର ଭାବରେ ଆମର ଚାଷୀ ଭାଇମାନଙ୍କୁ ବୁଝାଇଛନ୍ତି ଖରାଦିନେ କିପରି ଯତ୍ନ ନେବା, କ'ଣ କ'ଣ ସଂକ୍ରାମକ ରୋଗ ଦେଖାଯାଉଛି, କିପରି ତା'ର ନିରାକରଣ କରିପାରିବା। ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ମଙ୍ଗଳୁ, ଶୁଣିଲ ନା ଆଜ୍ଞା କ'ଣ କହିଲେ?
2: ହଁ, ଦେଖ, ଆମେ ସିନା ମଣିଷ ବୋଲି ଆମେ ସବୁ ଜାଣୁଛେ, ଗାଈ ଗୋରୁ କିଛି ଜାଣିପାରୁନାହାନ୍ତି ନା, ତାଙ୍କ ପାଇଁ ଆମେ ଜାଣିକିରି ସତର୍କତା ନେବାର ଅଛି,
1: ତାଙ୍କ ପାଇଁ ପାଣି ରଖିବାର ଅଛି। ଆଉ ଆଜ୍ଞା କହିଲେ ଯେ 11:00 to 4:00 ତାଙ୍କୁ ଛାଡ଼ିବା ପାଇଁ ହବନି, ତାପରେ ତାଙ୍କୁ 2 ଗାଧେଇବାର ଅଛି, ଆଉ ତାଙ୍କୁ ଏ ସମୟରେ ସାହାଣା ରୋଗ ହେବାର ସମ୍ଭାବନା ଅଛି, ବଜବଜିଆ ରୋଗ ହେବାର ସମ୍ଭାବନା ଅଛି, ସେଥିପାଇଁ ଟୀକାକରଣ ମଧ୍ୟ କରିବାକୁ ପଡ଼ିବ।
2: ନିହାତି ସତ କଥା ଯାହା କହିଲେ, ଆମର ସବୁ ଶ୍ରୋତା ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ଅନୁରୋଧ କରିବା, ଏ ଗାଈ ଗୋରୁମାନଙ୍କୁ ଏତିକି ଯତ୍ନ ନେବାର ଅଛି।
1: ହଁ, ଯେ ମଙ୍ଗଳୁ, ଆଉ ଗୋଟେ କଥା ବା, ଆଜି ସଫଳ ଚାଷୀ କଥା ହେବାନି କି?
2: ହଁ, ସଫଳ, ଆମେ ତ ଆମ ବୈଠକରେ ସବୁବେଳେ ଜଣେ ସଫଳ ଚାଷୀ ବିଷୟରେ କଥାବାର୍ତ୍ତା ହେଉଛେ ନା, ଆଜି କାହାକୁ ଡାକିବି ଭାଉଜ?
1: ଜଣେ ଚାଷୀ ଭଉଣୀ ଅଛନ୍ତି ସୁରଭି ପାତ୍ର, ତାଙ୍କର ଗାଙ୍ଗପୁର।
2: ହଁ, ଗାଙ୍ଗପୁର।
1: ହଁ, ଆସିବା ପାଖରେ ନାହିଁ କି?
2: ହଁ, ସେ ସୁରଭି ଭଉଣୀ କ'ଣ ଚାଷବାସ କରୁଛନ୍ତି ଭାଉଜ?
1: ସେ ଧାନ ମୁଗ ବିରି ସବୁ କରୁଛନ୍ତି, ହେଲେ କେଉଁଥିରେ ଲାଭ ହେଉଛି କେଉଁଥିରେ ନଷ୍ଟ ହେଉଛନ୍ତି ସେ ସମ୍ପର୍କରେ ସେ କହିଛନ୍ତି ଆଉ।
2: ଭଲ କଥା, ଦେଖ, ଆମେ ଯେହେତୁ ଚାଷୀ ଲୋକ ନା, ଆମେ ଆଉ ଜଣେ ଚାଷୀ ଭାଇଙ୍କର କଥାବାର୍ତ୍ତା ଶୁଣିଲେ ଆମେ ବି କିଛି ଗୋଟେ ପରିବର୍ତ୍ତନ ହେଇପାରିବା, ତାଙ୍କର ସୁଖ ଦୁଃଖ ଅନୁଭୂତି ଆମେ ଜାଣିଲେ ଆମେ ବି ବହୁତ କଥା ଶିଖିପାରିବା, ହେଲେ କ'ଣ କଥା ଯଦି ଟିକେ ପକଉନ ଶୁଣିବା?
1: ହଉ, ମୁଁ କଥା ହଉଛି, ତମେ ଶୁଣ।
3: ମାଉସୀ ନମସ୍କାର।
4: ନମସ୍କାର ଆଜ୍ଞା।
3: ଆପଣ କ'ଣ କ'ଣ ଚାଷବାସ କରୁଛନ୍ତି?
4: ଧାନ ମୁଗ ବିରି।
3: ଏବେ କ'ଣ ଲଗେଇଛନ୍ତି ପନିପରିବା?
4: ପନିପରିବା ଚାଷ ହେଇନି, ମୁଗ ଚାଲିଛି ଆଉ।
3: ମୁଗ ଚାଲିଛି, କେଉଁ ଭେରାଇଟିର ମୁଗ ଲଗେଇଛନ୍ତି?
4: ମୁଗ ଭେରାଇଟି ଯେଉଁ ବ୍ଲକ ତରଫରୁ ମିଳୁଛି ସେ ମୁଗ ଚାଲିଛି ଆଉ।
3: ବିହନ କେଉଁଠୁ?

0: ଆଣୁଛନ୍ତି ବ୍ଲକରୁ ଆଣୁଛୁ।
1: ଏବେ ଆପଣଙ୍କର ଜମି କେତେ ଅଛି?
0: ଜମି 3 ଏକର ଅଛି ଆଉ।
1: 3 ଏକର 3 ଏକରରେ କ'ଣ କ'ଣ ଲଗେଇଛନ୍ତି?
0: ସବୁ ଧାନ ମାଣ୍ଡିଆ ମୁଗ
1: ଧାନ ମାଣ୍ଡିଆ ମୁଗ ବିରି ନାଇଁ କି? ହେଲେ ଆପଣଙ୍କ ଜମି ବର୍ଷ ସାରା ଯେକୌଣସି ଫସଲ ହେଉଛି ନାଇଁ କି? ତ ଏବେ ମୁଗ ଲଗେଇଛନ୍ତି,
0: ମୁଗ ଲାଗିଛି,
1: ଧାନ ହେଲା ପରେ ମୁଗ। ତ ତାକୁ ଆଉ ଥରେ ଧାନଟା କାଟିଲା ପରେ ଜମିକୁ କୋଡ଼ା ଖୋସା କରିବାକୁ ପଡ଼ୁଥିବ?
0: ହଁ, ଟ୍ରାକ୍ଟର ଚାଲୁଛି, କୋଡ଼ା ଖୋସା ହେଲା ପରେ ଆଉ ଧାନ ବିହାନ ପଡ଼ୁଛି ଆଉ।
1: ଏବେ ମୁଗ ହେଲା ପରେ ଆଉ କ'ଣ ଲଗେଇବେ?
0: ଏବେ ଆଉ କିଛି ଲାଗିନି, ମୁଗ ଅମଳ ହେଲା ପରେ ତାଷ ବାସ କରିକି ଧାନ ବିହାନ ପକେଇବୁ ଆଉ।
1: ପନିପରିବା କରୁନାହାନ୍ତି?
0: ପନିପରିବା ହଉ,
1: ପନିପରିବା ହଉ। ହେଲେ ଆପଣ ରାସାୟନିକ ସାର ବ୍ୟବହାର କରୁଛନ୍ତି ନା ଜୈବିକ ସାର ବ୍ୟବହାର କରୁଛନ୍ତି?
0: ନାଇଁ, ଏ ୟୁରିଆ ସାର ଆଉ
1: ମାନେ ଗୋବର ଖତ ଗୁଡ଼ା ସବୁ
0: ପକଉଛନ୍ତି।
1: ଆପଣଙ୍କ ସେ ଅଞ୍ଚଳରେ ମାନେ ଜଳସେଚନ କ'ଣ ବ୍ୟବସ୍ଥା ରହିଛି?
0: ଜଳ ସେମିତି ସୁବିଧା ନାହିଁ।
1: କେମିତି ସବୁ ପାଣି ହେଉଛି?
0: ବର୍ଷା ପାଣି
1: ଯାହା ହେଉଛି ସେଥିରେ ହିଁ ହେଉଛି। କେନାଳ ନଦୀର କିଛି ବ୍ୟବସ୍ଥା ନାହିଁ?
0: ସେପଟେ ବ୍ୟବସ୍ଥା ନାହିଁ।
1: ଆଉ ଯେତେବେଳେ ଆପଣଙ୍କର ଜମିରେ କୌଣସି ନଷ୍ଟ ହେଉଛି, ଏବେ ଯେମିତି ଆମର ଧାନ ଫସଲରେ ନଷ୍ଟ ହେଇଯାଇଥିଲା, ଆପଣ ଫସଲ ବୀମା ଯୋଜନା କରିଛନ୍ତି?
0: ବୀମା କରିଛୁ, ଟଙ୍କାଟେ ବାନ୍ଧି
1: କରିଛନ୍ତି। ତାର ଲାଭ ପାଉଛନ୍ତି?
0: ଲାଭ ତ ଦେଇନାହାନ୍ତି, କିନ୍ତୁ ଦେବେ କହିଛନ୍ତି,
1: ଲେଖି ଦେଇଛନ୍ତି ନାଇଁ କି? ଯେତେବେଳେ ଆପଣଙ୍କର ଚାଷ କଲାବେଳେ ରୋଗ ପୋକ ଲାଗୁଛି, ନିୟନ୍ତ୍ରଣ ପାଇଁ ଆପଣଙ୍କ ଅଞ୍ଚଳକୁ କୃଷି ଅଧିକାରୀ ମାନେ ଆସୁଛନ୍ତି?
0: ଆସୁଛନ୍ତି ଯେ କହିକି ଯାଉଛନ୍ତି,
1: କହି ଯାଉଛନ୍ତି ମାନେ କ'ଣ ରୋଗ ପୋକ ଲାଗିଥିବ
0: ତାପରେ ଯେଉଁ ଡବା ଦେଉଛନ୍ତି ପାଣି ପକେଇକିରି କଡ଼ି ପକେଇବା ପାଇଁ,
1: ହେଲେ ପୋକ ସବୁ ମରିଯାଉଛି ନା?
0: ହଁ,
1: ମରିଯାଉଛି। ଆଉ ଆପଣ SHG ଗ୍ରୁପ ମିଶିଛନ୍ତି?
0: ହଁ,
1: ମିଶିଛନ୍ତି। ଲୋନ୍ ଆଣୁଛନ୍ତି?
0: ଲୋନ୍ ଆଣୁଛନ୍ତି।
1: ସୁଝୁଛନ୍ତି ଠିକ୍ ସମୟରେ?
0: ହଁ।
1: ଏବେ ମାନେ ଆଗ ଅପେକ୍ଷା ଏବେ ଆପଣଙ୍କର ଚାଷବାସରେ କିଛି ପରିବର୍ତ୍ତନ ହେଲା ଭଳିଆ ଆପଣଙ୍କୁ ଲାଗୁଛି ନା? ମାନେ ଆଗ ନିଜେ ନିଜେ କରିବା ପାଇଁ ପଡ଼ୁଥିଲା, ଏବେ ସବୁ ମାନେ ଟ୍ରାକ୍ଟରରେ
0: ମେସିନ୍ ବାହାରିଲାଣି, ଧାନ ମେସିନ୍ ବାହାରିଲାଣି, କାଟିବା ପାଇଁ ମେସିନ୍ ବି ବାହାରିଲାଣି, ଧାନ ଅମଳ ହେବା ପାଇଁ ମେସିନ୍ ବାହାରିଲାଣି।
1: ହେଲେ ସେ ମେସିନ୍ ସବୁ ଭଡ଼ାକୁ ଆଣୁଛନ୍ତି ନା ଆପଣ ରଖିଛନ୍ତି?
0: ନା, ଭଡ଼ାକୁ ଆସୁ,
1: ଭଡ଼ା ଆଣୁଛନ୍ତି, ମିଳୁଛି ଠିକ୍ ଟାଇମ୍ରେ?
0: ହଁ, ଠିକ୍ ଟାଇମ୍ ସବୁ।
1: ଆଉ ଆଗକୁ କ'ଣ ଚାଷବାସ କରିବି ବୋଲି ଭାବୁଛନ୍ତି?
0: ଆଗକୁ ପାଣି ଫାଣି ତ ଟିକେ ନାହିଁ, ସେଇ ସେ ମୁଗ ଧାନ ଭିତରେ ଆଗ ରହିବୁ ଆଉ।
1: ନାଇଁ, ଆଉ ଟିକେ ନୂଆରେ କ'ଣ ଟିକେ କଲେ ଭଲ ହେବ ଏମିତି ଭାବୁନାହାନ୍ତି?
0: ଭାବୁଛି, ନାଇଁ ପାଣି ନାହିଁ, ଅସୁବିଧା ନାହିଁ।
1: ଆଉ କିଛି ମାନେ ଆପଣ SHG ଗ୍ରୁପ ବଢି ପାମ୍ପଡ଼ ଏମିତି
0: ବଢି ପାମ୍ପଡ଼ ଚାଲିଛି କାମ? ନାଇଁ, ଆଚାର ବଢି
1: ସେଗୁଡ଼ା SHG ଗ୍ରୁପରେ
0: କରୁଛନ୍ତି, ସେଲିଂ କରାଉଛି।
1: ହେଲେ ଏବେ ଦେଖନ୍ତୁ, ଆଗ ଅପେକ୍ଷା ଆପଣ ଏବେ କିଛି ଗୋଟେ ଇନକମ୍ କରୁଛନ୍ତି, ଆଉ ମାନେ ପୁଅ ପିଲାଙ୍କ ଉପରେ ନିର୍ଭର
0: କରିବା
1: ନାଇଁ କି? ହେଲେ ଆପଣଙ୍କ ଏବେ ଚଳିବାଟା ଆଉ କାହାକୁ ନିର୍ଭର ନାହିଁ, ପୁରା ଆତ୍ମନିର୍ଭର ନାଇଁ କି? ହଉ, ଯାଉ ମାଉସୀ, ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆଜ୍ଞା, ନମସ୍କାର।
1: ଶୁଣ ନା,
2: ହଁ, ଦେଖିଲ ଯେ ମାନେ ଜଣେ ମହିଳା ଚାଷୀ ହେଇକିରି ମଧ୍ୟ ଚାରିଆଡ଼େ ପୁରା କାମ କରୁଛନ୍ତି, ଆଉ ଭଲ ଦୁଇ ପଇସା ବି ରୋଜଗାର କରୁଛନ୍ତି।
1: ଯେ ଦେଖିଲ, ବୈଠକ ସରିଲାଣି ଆଉ ସମୟ ମଧ୍ୟ ହେଇଗଲାଣି, ଚାଲ ଆଜିର ବୈଠକ ରଖିବା, ଯିବା ଆଉ।
2: ହଁ, ଚାଲ ଚାଲ, ମୁଁ ଚାଲିକିରି ଆସିଛି, ମୁଁ ଆଉ ଗାଡ଼ି ପଛ ସାଇକେଲ ଆଣୁନି ନା।
1: ହଉ, ଏବେ ଯୋଉ ପ୍ରକାର ରେଟ୍ ହେଲାଣି ଆଉ ତମେ ଗାଡି ଚଲେଇଲେ ହବ କି? ସାଇକେଲଟା ଚଲେଇଲେ ଏକ୍ସରସାଇଜ ବି ହବ ହେ?
2: ସାଇକେଲ ଚଲେଇକିରି ଆସୁଛି ନହେଲେ ଚାଲିକିରି ଆସୁଛି,
1: ଏକ୍ସରସାଇଜ ହବ। ଭଲ କରିଛ,
2: ଚାଲ ଚାଲ
1: ଚାଲ ଯିବା।
3: ଶ୍ରୋତାବନ୍ଧୁ, ଶୁଣୁଥିଲେ ଆମ କାର୍ଯ୍ୟକ୍ରମ କିଷାନ ପାଣି।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଥିଲେ ଶ୍ରୋତାବନ୍ଧୁ କୁମାର ସାନୁ ଏବଂ ଅଲକାଇ ଗାଇଥିବା ଆନ୍ଦୋଳନ ଚଳଚ୍ଚିତ୍ରର ଏହି ଗୀତ। ଏଥିସହ ଶେଷ ହେଲା ଆମର ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପ୍ରଭୁଅର। ଏଥର ଆସନ ଶୁଣିବା ଗୋଟି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ। ପ୍ରଥମେ ଆମେ ନେଇଛୁ ବେବି ଚଳଚ୍ଚିତ୍ରର ଏହି ଗୀତଟି।

ଦିଲ୍ ଦିୱାନା ହେଇଗଲା ଏହି ଚଳଚ୍ଚିତ୍ରର ଗୀତ ସହ ଶେଷରେ ଆମର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ଆସନ୍ତୁ ପୁଣି ଥରେ ଆମର ଏଇ ମନୋରଞ୍ଜନ ଧାରାକୁ ଆଗକୁ ବଢ଼ାଇବା ଏବଂ ଶୁଣିବା କେତୋଟି ମନଛୁଆଁ ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଶୁଣନ୍ତୁ ଶୈଳଭା ମହାପାତ୍ର ଏବଂ ମାଧବ ଦାସ ଗାଇଥିବା ଏହି ସୁନ୍ଦର ଗୀତଟିକୁ।

ସମୟବର୍ତ୍ତମାନ ଷ୍ଟୁଡ଼ିଓରେ ରାତି 1 ବଜେକୁ ଯାଉଛି। କିଛି କ୍ଷଣ ପରେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରେଜୀରେ ସମ୍ବାଦ ରିଲେ କରି ପ୍ରଚାରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।